ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନେଇଛୁ ଭକ୍ତକବି ଦୀନକୃଷ୍ଣଙ୍କ ରଚନାରୁ, ଶିଳ୍ପୀ ଶ୍ୟାମାମଣି ଦେବୀ।

ଏହି ମନ୍ଦିର ମାନଙ୍କରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ବୈଶାଖ ମାସ ଶୁକ୍ଳ ତୃତୀୟା ଠାରୁ ଆରମ୍ଭ କରି ଭଉଁରୀ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀଙ୍କୁ ଚନ୍ଦନ ଯାତ୍ରାରେ ବିଜେ ହୁଅନ୍ତି। ତାଙ୍କ ସାଥିରେ ରହିଥାନ୍ତି ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେୟ। ଶିବ ବିବାହ ତିଥିରେ ଏମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିବାହ ପରେ ବରକନ୍ୟା ଗୁଆଲି ଯାତ୍ରାରେ ବାହାରକୁ ବାହାରିବାର ପରମ୍ପରା ଶ୍ରୀକ୍ଷେତ୍ରରେ ରହିଛି। ତେଣୁ ମହାପ୍ରଭୁଙ୍କର ଆମନ୍ତ୍ରଣ ରକ୍ଷା କରି ପଞ୍ଚୁପାଣ୍ଡବ ଆପଣା ଆପଣାର ପତ୍ନୀମାନଙ୍କ ସହ ବଡ଼ଦେଉଳକୁ ବିଜେ ହୁଅନ୍ତି। ଏଠାରେ ମହାପ୍ରଭୁଙ୍କ ଆଜ୍ଞାରେ ମା ମହାଲକ୍ଷ୍ମୀ ଏବଂ ଦୋଳଗୋବିନ୍ଦ ପତ୍ନୀମାନଙ୍କ ସହ ଆସିଥିବା ପଞ୍ଚୁପାଣ୍ଡବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ସେମାନଙ୍କର ଯାନବାହନ ସବୁ ଦେଉଳ ବେଢ଼ାରେ ଶୋଭା ପାଏ। ରାତିରେ ସମସ୍ତଙ୍କୁ ଏକତ୍ର କରାଇ ଦୋଳଗୋବିନ୍ଦ ଏବଂ ମହାଲକ୍ଷ୍ମୀ ପଞ୍ଚୁଗ୍ରାସୀ ଭୋଗର ବ୍ୟବସ୍ଥା କରନ୍ତି। ଏହି ଭୋଗ ମହାପ୍ରଭୁଙ୍କ ରୋଷଶାଳାରେ ମହାଲକ୍ଷ୍ମୀ ସ୍ୱର୍ଣ୍ଣଚଟୁ ହାତରେ ଧରି ନିଜେ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ହୋଇଯିବାରୁ ପଞ୍ଚୁପାଣ୍ଡବ ପତ୍ନୀମାନଙ୍କ ସହ ଶ୍ରୀମନ୍ଦିର ପରିସରରେ ବିଶ୍ରାମ କରନ୍ତି। ପରଦିନ ପ୍ରଭାତରୁ ଯିଏ ଯାହାର ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ପରମ୍ପରା ହରିହର ମିଳନ ଏବଂ ପୂଜା ପଦ୍ଧତିର ଏକ ଅନନ୍ୟ ଉଦାହରଣ। ଆଜିର ଏହି ପବିତ୍ର ଶୀତଳଷଷ୍ଠୀ ଅବସରରେ ହରିହର ଭକ୍ତମାନଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଜଗଦମ୍ବା ମା ପାର୍ବତୀ ପୁତ୍ରକନ୍ୟା ରୂପେ ଆଶ୍ରିତମାନଙ୍କୁ ରକ୍ଷା କରନ୍ତୁ। ଏତିକି ମାତ୍ର ପ୍ରାର୍ଥନା।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

0: ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ଆକ୍ରମଣ ଦେଖାଯିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକ ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ଗୁଣ୍ଡ ଖତକୁ

ଇଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକ ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ଗୁଣ୍ଡ ଖତକୁ

0: ଶ୍ରୀଆଳୁ ଶ୍ରୀକୀର୍ତ୍ତି ଶ୍ରୀରୂପ ହାତୀଖୋଜ ଛୋଟ ଖମ୍ବ ଆଳୁ ଶ୍ରୀକଳା ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା ଶ୍ରୀପ୍ରିୟା ଶ୍ରୀଧନ୍ୟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏକ ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମପରିମାଣର ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ଅଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟୁଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢ ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲେଓର ଥିବା ସଙ୍ଗ ଆକର୍ଷକ ଜନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ 30 ମିନିଟ ପରେ ଚାରା ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ କିମ୍ବା 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକିଟିକ କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପିଡ 30 SL ଇଞ୍ଜେକ୍ସନ ସାହାଯ୍ୟରେ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ସୁନ୍ଦରଗଡ଼ ଅନୁଗୁଳ ଢେଙ୍କାନାଳ କେଉଁଝର ମୟୂରଭଞ୍ଜ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମଲହରୀ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: प्रवाचिका निधि झा। अथ वार्ताः। भारत फ्रांसयोः आर्थिक औद्योगिक सहकारं प्रगाढं कर्तुं प्रयत्नस्य भागरूपेण प्रधानमन्त्रिणा नरेन्द्र मोदिना पेरिस नगरे प्रमुखैः फ्रांस देशीयैः वाणिज्य नेतृभिः सह अनेकानि उच्चस्तरीय मेलनानि विहितानि। प्रधानमन्त्री पेरिस नगरे मिस्ट्रल AI संस्थायाः सह संस्थापकेन मुख्य कार्यकारी अधिकारिण्या सह आर्थर मेंश इत्यनेन सह अपि मिलितवान्।

ଆଜି ସେବେ ମୃତ୍ତିକା ଚାଷରେ ଦେଶୀ ଆଳୁ କେମିତି ଚାଷ କରିବା ସେ ସମ୍ପର୍କରେ ଆଲୋଚନା ରାତି 8ଟାରେ ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପରେ ପରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:15 ସମୟରେ ରାତି 8:30 ସମୟରେ ସେବେ ଓଡ଼ିଆ ଆଧୁନିକ ଗୀତ ରାତି 10ଟାରେ ରହିଛି ଦ୍ୱିଭାଷିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲେଖିକରି ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:35 ସମୟରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ଏଥିଲା ଚଳିତ ଦିବସରେ ରାମକେନ୍ଦ୍ରରୁ ପ୍ରଚାରିତ ହେଉଥିବା କେତୋଟି କାର୍ଯ୍ୟକ୍ରମର ସୂଚନା ଏଥର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ କଟକ କେନ୍ଦ୍ରରୁ ଏହି ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁର ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 17 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍

0: ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାର ବାଲୁକେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତଶିଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତଶିକୁଳି ଯତ୍ନର ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତା ହୃଦ୍ରାଦି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲାବୁଢ଼ା ନିର୍ବିଶେଷରେ ସଭିଏ ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାକ୍ ଡାକ୍ତରମାନେ ତାହା ଏକ ଘୋର ଅନିଶକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିଜ୍ଞା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାହାର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା।

0: ବୈଠକ ସମୟ ଯେତେବେଳେ ଆକାଂକ୍ଷା ଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚି ପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ପଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶ ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇ ପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି
1: 12 साल के इस कालखंड में भारत का GDP दोगुना हुआ है, एयरपोर्ट की संख्या दोगुनी हुई है, यूनिवर्सिटीज की संख्या भी दोगुनी हो गई है, हाईवे कंस्ट्रक्शन की स्पीड 3 गुना बढ़ गई है और मेट्रो नेटवर्क 4 गुना बड़ा हो गया है।
0: आपण माने संवाद सुनुचंती आकाशवाणी रो। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ନିଶାରେ

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ହେଉଛି କବି ସୂର୍ଯ୍ୟ ବଳଦେବରଥଙ୍କ ରଚନାରୁ ଚମ୍ପୁ। ପରିବେଷଣ କରୁଛନ୍ତି ଡକ୍ଟର ସୁଧା ମିଶ୍ର।

0: ଶୁଣୁଥିଲେ ରଘୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ତାରତାଲରେ ତାବ୍ଲା ବାଦନ ପରିବେଷଣ କରୁଥିଲେ ଉସ୍ତାଦ ଜାକିର ହୁସେନ।
1: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
2: सिंपल है, तब भी भरोसा था और आज भी है। चेट्टीनाड सीमेंट पर
3: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।
0: ଆକାଶବାଣୀ ବ୍ରହ୍ମପୁର ଶୁଣନ୍ତୁ ଚଳିତ ଅଧିବେଶନରେ ଆମ କେନ୍ଦ୍ର ପ୍ରଚାରିତ ହେଉଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆଜି ସକାଳ 8:30 ସମୟରେ ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ପରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି ସକାଳ 8:45 ସମୟରେ। ସକାଳ 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ଶୁଣିବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଦିନ 10:00 ଶୁଣିବେ ହେଲୋ ଡକ୍ଟର କାର୍ଯ୍ୟକ୍ରମ, ଉପସ୍ଥାପନା କରିବେ ଧରିତ୍ରୀ ସାହୁ। ଆପଣମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଡାକ୍ତର ସରୋଜ କୁମାର ଦାସ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ପ୍ରଫେସର। ଦିନ 10:00 ଓଡ଼ିଆ ନାଟକ ଚାବିଦିଆ କଣ୍ଡେଇ, ମୂଳ ରଚନା ଶେଖର ଦତ୍ତ ଏବଂ ପରିଚାଳନା କରିଛନ୍ତି ଭଗବାନ ମହାନ୍ତି। ଦିନ 11:30 ସମୟରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି। ପରେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରେଲ ଶୁଣାଇବୁ ମୁମ୍ବାଇ କେନ୍ଦ୍ରରୁ। ଅପରାହ୍ନ 5:00 ରହିଛି ଏନ୍ସିଆର୍ଟି ଆୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ପରେ ନାଟ୍ୟ ଧାରାକ୍ରମରେ ଶୁଣିବେ କୃଷ୍ଣଲୀଳାର ଦ୍ୱାଦଶତମ ଭାଗ, ପରିବେଷଣ କରିବେ ଭବନୀ ପାତ୍ର ଏବଂ ତାଙ୍କର ସାଥୀମାନେ। କାର୍ଯ୍ୟକ୍ରମର ସୂଚନା ଦେବୁ ସନ୍ଧ୍ୟା 6:10 ସମୟରେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ସତ୍ସତମ ଭାଗ ଶୁଣିବେ ସନ୍ଧ୍ୟା 6:15 ସମୟରେ। ଓଡ଼ିଆ ଦେଶାତ୍ମବୋଧ ଗୀତ ଶୁଣିବେ ସନ୍ଧ୍ୟା 6:25 ସମୟରେ। କେତୋଟି ଓଡ଼ିଆ ଆଧୁନିକ ଗୀତ ଶୁଣିବେ ସନ୍ଧ୍ୟା 6:30 ସମୟରେ। ଆଜିର ପ୍ରସଙ୍ଗରେ କରିବୁ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55 ସମୟରେ। ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ରାତି 7:00। ପରେ କୃଷି ସଂସାର କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ସମୟରେ। ରାତି 8:00 ରହିଛି ହିନ୍ଦୀ କଥା ଚିତ୍ର ଗୀତ। ରାତି 8:15 ସମୟରେ ଶୁଣିବେ ଓଡ଼ିଆ କଥା ଚିତ୍ର ଗୀତ। ପରେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:30 ସମୟରେ। ରାତି 8:45 ସମୟରେ ସମାଚାର ସନ୍ଧ୍ୟା ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:00 ରହିଛି ବିଧବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ରାତି 10:00 ଶୁଣିବେ ଦ୍ୱିଭାଷିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପର୍ଯ୍ୟାବରଣ, ଏଥିରେ ଆଜି ବିଶେଷଜ୍ଞ ଭାବରେ ରହିବେ ଭୂପେନ୍ଦ୍ର ଯାଦବ, ମାନ୍ୟବର କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରୀ

0: ମାନବ ଜୀବନ ଅମୂଲ୍ୟ ଅଟଇ ସୁସ୍ଥତା ତାର ପୁଲକ ସୁସ୍ଥ ନିରାମୟ ଜୀବନରୁ ସଦା ଝରେ ଖୁସିର ମହକ ଏଣୁ ଆସନ୍ତୁ ଆମେ ସ୍ୱାସ୍ଥ୍ୟର ଯତ୍ନ ନେବା ଆପଣଙ୍କ ଓ ଆମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଆକାଶବାଣୀ ବ୍ରହ୍ମପୁରର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଏଥରର ବିଷୟବସ୍ତୁ ରହିଛି କ୍ୟାନ୍ସର ରୋଗର କାରଣ ଓ ପ୍ରତିକାର ଏହି ସମ୍ପର୍କରେ ଆପଣମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଏମ୍କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଙ୍କୋଲୋଜିଷ୍ଟ ଡକ୍ଟର ସରୋଜ ଦାସ ପ୍ରଥମେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ଆଜ୍ଞା ନମସ୍କାର
1: ନମସ୍କାର ମ୍ୟାଡମ୍
0: ଆପଣ ତ ଜାଣିପାରିଥିବେ ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମ ଯେଉଁ ଲାଇଭ୍ ଫୋନ୍ ପ୍ରୋଗ୍ରାମ ହେଉଛି ଏଇଟା ଆମର ଶ୍ରୋତାବନ୍ଧୁମାନେ ଜଗି ବସିଛନ୍ତି ଯେ ତାଙ୍କ ସମସ୍ୟା ସମାଧାନ ନିମନ୍ତେ ଆପଣଙ୍କ ସହିତ କଥାବାର୍ତ୍ତା କରିବେ ପ୍ରଥମେ ଗୋଟେ ବିଷୟବସ୍ତୁ ନେବା ଯେ କ୍ୟାନ୍ସର ରୋଗ ଜଟିଳ ସମସ୍ୟା ଗୋଟେ କୁହାଯାଉଛି ମାରାତ୍ମକ ରୋଗ ବୋଲି ମାନେ ତା ନାଁଟା ଶୁଣିଲେ ହିଁ ସମସ୍ତଙ୍କ ମନରେ ଗୋଟେ ଆତଙ୍କ ଖେଳି ଯାଉଛି ସେଇ ଉପରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଆପଣ କ'ଣ ପରାମର୍ଶ ଦେବା ପାଇଁ ଚାହିଁବେ
1: କ୍ୟାନ୍ସର ମାନେ ହିଁ ଆମକୁ ଡର ମାଡ଼େ ସବୁ ନର୍ମାଲ ଲୋକଙ୍କୁ ଡର ମାଡ଼େ କି କ୍ୟାନ୍ସରଟା କେମିତି ଭଲ ହେବ କ୍ୟାନ୍ସର ଆସିଲା ମାନେ ଭଲ ହେଇପାରିବ ନାହିଁ ତ କ୍ୟାନ୍ସର ଗୋଟେ ମାତ୍ର ଗୋଟେ ରିଜନ୍ ନଥାଏ ଗୋଟେ କ୍ୟାନ୍ସର ହେବା ପାଇଁ କ୍ୟାନ୍ସର ପାଇଁ ବହୁତ ସାରା କାରଣ ଥାଏ କିନ୍ତୁ ଯେହେତୁ ଯେଉଁ ଲୋକମାନେ ଯେତେବେଳେ ଡରୁଛନ୍ତି କି ଆମକୁ କ୍ୟାନ୍ସର ହେଲେ ଆମେ ମରିଯିବୁ ସେଥିପାଇଁ ସଚେତନତା ହେବା ବହୁତ ଜରୁରୀ ଆୱାରନେସ୍ଟା ବହୁତ ଜରୁରୀ ଯଦି ଆମେ ମୂଳରୁ ଜାଣିଥିବା କି କ'ଣ କ'ଣ ଖାଦ୍ୟ ପ୍ରଣାଳୀ ଖାଇଲେ କିମ୍ବା କେଉଁ କେଉଁ ଜୀବନଶୈଳୀ ବଞ୍ଚିଲେ କି କେଉଁ କେଉଁ କାମ କଲେ ଆଉ ନ କଲେ କ୍ୟାନ୍ସର ହୁଏ କି ନ ହୁଏ କିମ୍ବା କେଉଁଟାରେ ଆମେ ପ୍ରିଭେଣ୍ଟ କରିପାରିବା ଯଦି ସେଇଟା ଆମେ ମୂଳରୁ ଜାଣିଥିବା ତାହେଲେ କ୍ୟାନ୍ସର ଯଦି ବି ହୁଏ ତ ପ୍ରଥମ ଷ୍ଟେଜ୍ରେ ଆମକୁ ଧରା ପଡ଼ିଯାଏ ଆଉ ତାର ନିରାକରଣ ପାଇଁ ଆମେ ଅନ୍ୟାନ୍ୟ ଉପାୟ କରିପାରିବା
0: ଆମର ଶ୍ରୋତାବନ୍ଧୁ ମାନେ ମୁଁ ହଉ ବା ଆପଣ ହୁଅନ୍ତୁ ବା ଅନ୍ୟ କେହି ମଧ୍ୟ ହୁଅନ୍ତୁ କ୍ୟାନ୍ସର ରୋଗ ନ ହେବା ପାଇଁ ସମସ୍ତେ ଚାହାନ୍ତି କିନ୍ତୁ ଏଇ ଯୋଉ କ୍ୟାନ୍ସର ରୋଗଟା ପ୍ରଥମେ ଆମେ କ'ଣ କେମିତି ଆମେ ଚିହ୍ନଟ କରିପାରିବା ଆଉ ତାର ପ୍ରତିକାର ମଧ୍ୟ ଆମେ କେମିତି କରିପାରିବା ପ୍ରଥମେ ଆମେ ଜାଣିବା ଯେ କାହିଁକି ହୁଏ କ୍ୟାନ୍ସର ରୋଗଟା
1: ମ୍ୟାଡମ୍ କ୍ୟାନ୍ସରଟା ହେଉଛି ଗୋଟେ ଆବ୍ନର୍ମାଲ ଆମେ ଯଦି ଇଂଲିଶରେ ତାକୁ କହିବା ଆବ୍ନର୍ମାଲ ପ୍ରୋଲିଫରେସନ୍ ଅଫ୍ ସେଲ୍ ଆମର ଗୋଟେ ସେଲ୍ଟେ ଆଙ୍ଗୁଠିର ନଖ ହେଲା କିମ୍ବା ଚୁଟି ହେଲା କି କୌଣସି ଅଙ୍ଗ ହେଲା ଗୋଟେ ଲିମିଟ୍ ଆଗକୁ ଆଉ ବଢ଼େ ନାହିଁ ଆମର ଇଣ୍ଟରନାଲ ପ୍ରୋଗ୍ରାମ ସେଲ୍ ପ୍ରୋଗ୍ରାମିଂ ଗୋଟେ ଥାଏ ତ ଯେତେବେଳେ ଇଣ୍ଟରନାଲ ସେଲ୍ ପ୍ରୋଗ୍ରାମଟା ଆମର ଡିଷ୍ଟର୍ବ ହେଇଯାଏ ଯୋଉଟାକୁ ଆପୋପ୍ଟୋସିସ୍ କୁହାଯାଏ ତାହେଲେ ସେଇ ସେଲ୍ ଆବ୍ନର୍ମାଲ ୱେରେ ଆଗକୁ ଆଗକୁ ବଢି ବଢି ଚାଲନ୍ତି
0: ବଢିଯାଏ
1: କିନ୍ତୁ ସେଇଟା ସଚେତନ ହେବା ଜରୁରୀ କି ସେଟା ମୁଁ ପରୀକ୍ଷା ନିରୀକ୍ଷା ଜରୁରୀ କରିବା ବହୁତ ଜରୁରୀ
0: ହ୍ୟାଲୋ
2: ହ୍ୟାଲୋ
0: ଆଜ୍ଞା ନମସ୍କାର
2: ନମସ୍କାର ମ୍ୟାଡମ୍
0: ଆମର ଆକାଶବାଣୀ ବ୍ରହ୍ମପୁରର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ
2: ହଁ ମ୍ୟାଡମ୍ ନମସ୍କାର ମୁଁ ବର୍ଣ୍ଣମାଳୀ ରାଉତ କହୁଥିଲି ଦୁର୍ଗାପହଣ୍ଡିରୁ
0: ଆଜ୍ଞା ଆମ ଆଗରେ ଅଛନ୍ତି ଡକ୍ଟର ସରୋଜ ଦାସ ଆପଣଙ୍କ ପ୍ରଶ୍ନ ପଚାରିବେ
1: ନମସ୍କାର ନମସ୍କାର କୁହନ୍ତୁ
2: ସାର୍ ଆମେ ତ କ୍ୟାନ୍ସର ବିଷୟରେ ସେତେ ଅଭିଜ୍ଞତା ଆମର ନାହିଁ ସାର୍ କିନ୍ତୁ କାଠୁ କାଠୁ ଆପଣମାନେ ଯାହା ଆସୁଛନ୍ତି ବିଭିନ୍ନ ପତ୍ର ପତ୍ରିକାରେ ଯାହା ଜାଣିଛୁ ମୋ ହାତ ପାଖରେ ସାର୍ ଗୋଟେ ଧୂଳା ଭଳିଆ ଲାଗୁଛି ସେଇଟା ମୋତେ କିଛି ଯନ୍ତ୍ରଣା ହଉ କି କିଛି କାଟୁନି କିଛି ଏବେ କିଏ କିଏ ଦେଖିଲେ ସେଟା ଟିକେ ଗୁଳା ହାତକୁ ଜଣା ପଡୁଛି ସେଟା କିନ୍ତୁ ମୋତେ ପେନ୍ ହଉନି ହେଲେ ଏଇଟା କଣ କିଛି ବନ୍ଧୁ ଆଉ କିଛି ଅଳ୍ପ ବିଦ୍ୟା ଜାଣିବା ଲୋକ କହୁଛନ୍ତି ଯେ ଏଇଟା କ୍ୟାନ୍ସର ହେଇପାରେ
1: ଆଉ ଗୋଟେ ଗୋଟେ ଦେଇଛି ନା ସେ ଗୋଟିକ ଅଛି

0: ରିୱାର୍ଡକୁ ଆସିବେ ସେ ଆମର ଗୋଟେ ହେଇଛି କହିଲେ ଆର ଏଇଟା ବେସିକ୍ ଟେଷ୍ଟ ଏଇଟା ଯେକୌଣସି ଏମବିବିଏସ୍ ଡାକ୍ତର ଏଇଟା ପରୀକ୍ଷା କରିଦେବ କି ଆପଣ ଗୋଟେ ଲେଖିଦେବେ କି ଏଇଟା ଏଫଏନ୍ଏସ୍ କରାଯିବ ଯଦି ଇନକେସ୍ ଆପଣ ସଙ୍କୋଚ ଲାଗୁଛି କି ଡାଉଟ୍ ବି ଲାଗୁଛି ତ ସିଧା କ୍ୟାନ୍ସର ୱାର୍ଡକୁ ଆସିବେ କ୍ୟାନ୍ସର ୱାର୍ଡକୁ ଆସିକି ଯେକୌଣସି ଆମମାନଙ୍କୁ ଦେଖେଇବେ ଗୋଟେ କ୍ୟାନ୍ସର ଟିକେଟ୍ କରିକି ଆସିବେ ତା ମାନେ ନାହିଁ କି କ୍ୟାନ୍ସର ହେଇଛି ଡାଉଟ୍ ହେଲେ ବି ଟିକେଟ୍ଟା ଧରିକି ଆସିବେ ଲୋକ ତ ସେଇଟା କିଛି ଖରାପ ହେବାର ନାହିଁ ସେ ନେଇକି ଆସିଲେ ଆମେ ପରୀକ୍ଷା ଲେଖିଦେଲେ ସାଙ୍ଗେ ସାଙ୍ଗେ ସେ ପରୀକ୍ଷାଟା ହେଇଯିବ 2 ଘଣ୍ଟା ଭିତରେ ରିପୋର୍ଟ ବି ମିଳିଯିବ
1: ବହୁତ ଭଲ ହେଲା ସାର୍ ମୁଁ ନିଶ୍ଚିତ ଭାବେ ନିକଟ ଭବିଷ୍ୟତରେ ପରୀକ୍ଷା କରିଦେବି ଆଉ ସାର୍ ଆଉ ଗୋଟେ ଛୋଟ ଅନୁରୋଧ ଥିଲା ଟିକେ ଜାଣିଥାନ୍ତି କି ସାର ଗୋଟେ ଗୁଟ୍କା ଖାଇବାର ଅଭ୍ୟାସ ମୋର ପିଲାରୁ ରହିଯାଇଛି ଯୋଉଟା କି ଏବେ ମୁଁ ଛାଡିଦେଲି ହେଲେ ବି ବେଳେ ବେଳେ ପାଠ କାଇଁ ପଢୁନି କିଛି ହଉନି କିଛି କାଟୁନି
0: ଗୁଟ୍କା ଖାଇକି ଯୋଉମାନଙ୍କୁ କ୍ୟାନ୍ସର ହୁଏ ଗୁଟ୍କା ଖାଇକି ସେମାନେ ଯେବେ ବି ପଚାରିବେ ସେମାନେ କହିବେ ମୁଁ ବର୍ଷେ ତଳେ ହିଁ ଛାଡିଛି କିମ୍ବା 2 ବର୍ଷ ତଳେ ଛାଡିଛି କିମ୍ବା ସାର୍ ମୁଁ ତ 10 ବର୍ଷ ତଳେ ଛାଡିଥିଲି କିନ୍ତୁ ମତେ କାହିଁକି ହେଲା ତ ଏଇଟା ଆମ ସେଲ୍ଟା ଯୋଉ ରିପ୍ଲେସ୍ ହୁଏ ବାରମ୍ବାର ବାରମ୍ବାର ଗୁଟ୍କା ଖାଇଲେ ଯୋଉ ପାଟିର ମ୍ୟୁକୋସାଟା ପାଟିର ଯୋଉ ସ୍କିନ୍ଟା ଘର୍ଷଣ ହୁଏ ସେଇଟାରେ କ୍ୟାନ୍ସର ଚେଞ୍ଜେସ୍ ଆସେ ଆମ ବଡିରେ ମେଟାପ୍ଲେସିଆ କୁହନ୍ତି ସେଟାକୁ ସେଇଟା ଧୀରେ ଧୀରେ ଧୀରେ ଧୀରେ କିନ୍ତୁ ପାଟି କ୍ୟାନ୍ସର ଗୋଟେ ସବୁଠୁ ସରପ୍ରାଇଜିଂ ଅଦ୍ଭୁତ ଜିନିଷ ହେଉଛି ଆମେ ଯେମିତି ଗୁଟ୍କା ଖଇନି ବିଡ଼ି ଯେତିକି ଯେତିକି ଛାଡ଼ି ଛାଡ଼ି ଯିବା ଆମକୁ କ୍ୟାନ୍ସର ହେବାର ଚାନ୍ସ ସେତିକି ସେତିକି କମି କମିଯିବ ଆପଣ ଅଧିକାଂଶ ଏ ଯୋଉ ଫଳମୂଳ ଏତେ ଜିନିଷ କିମ୍ବା ଭିଟାମିନ ଜିନିଷ କିମ୍ବା ଜୁସ୍ ବଗେରା ଏଇସବୁ ଜିନିଷ ବେଶୀ ସେବନ କରନ୍ତୁ ତାପରେ ଏଇସବୁ ବରଭ୍ୟାସ ଛାଡ଼ନ୍ତୁ ତ ଡେଫିନେଟଲି ଏଇଟା ଆଗକୁ ହେବାର ଚାନ୍ସେସ୍ କମ୍ ଯଦି ଛାଡ଼ି ଦେଇଛନ୍ତି ଯଦି ବି ପାଟିରେ ବେଳେବେଳେ ଘା ହୁଏ କି ନାଲି ପଡ଼ିଯାଏ କିମ୍ବା ଧଳା ଫୁଟକା ହେଇଯାଏ ସେଇଟାକୁ ଯାଇକି ତୁରନ୍ତ ENT ଡାକ୍ତର ଆପଣଙ୍କର ପରାମର୍ଶ କରନ୍ତୁ ନା ନା ସେଇଟା ତାହେଲେ କିଛି ନାହିଁ ଏଇଟା କିଛି ବ୍ୟସ୍ତ ହେବାର ନାହିଁ ଖାଲି ସତର ଭାବି ଯେତେବେଳେ ପାଟିଟା ଗୁଳି କରିବେ ଆ କରିକି ପାଟିର ଚାରିକଡ଼ ଦେଖିବେ
2: ଆମେ ଡାକ୍ତର ମହାଶୟ କଥା ହଉଥିଲେ ଯେ ଯୋଉ ବିଭିନ୍ନ ସ୍ଥାନରେ ଆମ ଶରୀରର ଗେଟା ପଡିଲା ଭଳି ଲାଗେ ଆମର ଜଗନ୍ନାଥ ଭାଇଙ୍କୁ କହିଲେ ସେମିତି ଅନେକ ପିଲାଙ୍କର ହୁଏ କାହାର କାହାର ମାନେ ହାଡ ଗୁଡିକ ବି ବଢିଯାଇଥାଏ ତ ସେଗୁଡିକ ପାଇଁ ବୋଲିକି ଆମେ ମୂଳରୁ କଣ କରିବା ଉଚିତ କଣ ସେଟା ପ୍ରକୃତି କଣ ସେଗୁଡାକ
0: ମ୍ୟାଡମ୍ ସଦାବେଳେ ସେଟା କ୍ୟାନ୍ସର ଥାଏ ବେଳେବେଳେ ଲାଇପୋ ମାନେ ଫ୍ୟାଟ୍ ଡିପୋଜିଟ୍ ଥାଏ ଯୋଉଟାକି ସ୍କିନ୍ ଉପରେ ଥାଏ ଯୋଉଟାକି ଆମେ ହାର ପକାଇଲେ ସେଟା ମୁଭ୍ ବି ହୁଏ ମୁଭମେଣ୍ଟ ହୁଏ ପେନ୍ ୱେନ୍ ହୁଏନି ପେନ୍ଲେସ୍ ଥାଏ ଆଉ ବେଳେବେଳେ ସେଟା ଟିକେ ଭିତରିଆ ଥାଏ ଯୋଉଟା ଆମର ନର୍ଭ ସାଙ୍ଗରେ ରିଲେଟେଡ୍ ଥାଏ ଯୋଉଟାକି ଫ୍ୟାମିଲିଆଲ ଜିନିଷଟା ମାନେ ଆମେ ଘରେ ଯଦି ଦେଖିବେ ବାପାଙ୍କର କିମ୍ବା ମାଙ୍କର କିମ୍ବା କକାଙ୍କର ଏମାନଙ୍କର ଦେହ ସାରା ଗୋଟା ହେଇକି ଥାଏ ସେଟା ନ୍ୟୁରୋ ଫାଇବ୍ରୋମା କୁହନ୍ତି ସେଟା କ୍ୟାନ୍ସର ଭଳିଆ କିନ୍ତୁ କ୍ୟାନ୍ସର ନୁହଁ ସେଗୁଡ଼ାକ ସେଟା କିଛି କ୍ୟାନ୍ସର ଫାଇବ୍ରୋମା ନା ନା ସେଟା ଡରିବା କିଛି ନୁହଁ ତ ସେଇଟାରେ ଏଫଏନ୍ଏସ୍ ପରୀକ୍ଷା ନିହାତି ଜରୁରୀ ଆମେ ଚୁଡ଼ି ଫୁଟା ପରୀକ୍ଷା କରିକି ଜାଣିବା ଆଉ ବେଳେବେଳେ ହାଡ଼ ଜଣେ ଜଣଙ୍କ ବଢିଥାଏ ସେଇଟା କ୍ୟାନ୍ସର ଗୋଟେ ପ୍ରକାର ଲକ୍ଷଣରେ ହାଡ଼କୁ ମାଡ଼ିଥାଏ କିନ୍ତୁ ସଦାବେଳେ ନୁହଁ ସେଟା 90% ସେଟା କ୍ୟାନ୍ସର ନଥାଏ
2: ଏଇ ଯୋଉ କେତେ ଜଣଙ୍କର ଏଇ ଯେ ଅଛି ଏଇ କହୁଣୀ ପାଖରେ ହଉ ବା ଏଇ ଯୋଉ କଚଟି ପାଖରେ ହଉ ବା ଆଙ୍ଗୁଠି ପାଖରେ ଏନକୋଡ୍ରୋମା ବୋଲିକି ଗୋଟେ ଅଛି ତ ଏନକୋଡ୍ରୋମାଟା କଣ କ୍ୟାନ୍ସର
0: ସେଇଟା କ୍ୟାନ୍ସର ନୁହଁ ଗୋଟେ କଡୋମା ଅଛି କଡୋମା ଯୋଉଟା କି ଆପଣଙ୍କର ସ୍ପାଇନାଲ କର୍ଡକୁ ଯୋଉଟା ଆପଣଙ୍କର ଏଫେକ୍ଟ କରେ ସେଇଟା ହଉଛି କ୍ୟାନ୍ସର କିନ୍ତୁ ଏଗୁଡା
2: ତ ଏନକୋଡ୍ରୋମାଟା କ୍ୟାନ୍ସର ନୁହେଁ ହଁ ଏଥିପାଇଁ ବୋଲିକି ଆମ ବହୁତ ଶ୍ରୋତା ବନ୍ଧୁ ଡରି ଯାଆନ୍ତି ମାନେ କାହିଁକି ନା କ୍ୟାନ୍ସର ରୋଗ ଅର୍ଥ ମାରାତ୍ମକ ରୋଗ ଆଉ ତନ ମନ ଧନ ଏଥିରେ ନିହାତି ଭାବରେ ନଷ୍ଟ ଏଇ କ୍ୟାନ୍ସର ରୋଗରୁ ଆମେ ମୁକ୍ତି ପାଇବା ପାଇଁ ହେଲେ ବିଭିନ୍ନ ପ୍ରକାର କ୍ୟାନ୍ସର ତ ଅଛି ତ ଆମେ ଆସିବା ଯଦି ଆମର ଝିଅ ମାନଙ୍କ ପାଇଁ ମହିଳା ମାନଙ୍କ ପାଇଁ କିଛି ସତର୍କତା ରହିଛି କି କ୍ୟାନ୍ସର ପାଇଁ ବୋଲିକି
0: ମହିଳା ମାନଙ୍କ ଯେମିତି ସ୍ତନ କର୍କଟ ହେଲା କିମ୍ବା ଜରାୟୁ କର୍କଟ

0: ବ୍ଲଡ୍ ପ୍ରେସର ବଢ଼ିବ, ହାର୍ଟ ଆଟାକ୍ ହେବା ଚାନ୍ସ, ବ୍ରେନ୍ ଷ୍ଟ୍ରୋକ୍ ହେବା ଚାନ୍ସ, ତାକୁ ରିଲେଟେଡ୍ କରିକି ବି ମୋର ଅନ୍ୟାନ୍ୟ ଅଙ୍ଗ କିଡ଼ନୀ ଫେଲିୟର ହେଲା, ଲିଭର ଫେଲିୟର ହେଲା, ସେଇଟାକୁ ନେଇକି ବି ଅନ୍ୟାନ୍ୟ କ୍ୟାନ୍ସର ହେଇପାରେ। ତ ମୁଁ ଯେ ମୋଟାମୋଟି ମୋର ଟୋଟାଲ ଜୀବନଶୈଳୀ ଉପରେ ଧ୍ୟାନ ନଦେଲି, ଆଉ କିନ୍ତୁ ମୋର ଅଭ୍ୟାସ କିଛି ନାହିଁ, କିନ୍ତୁ ମୋର ଭଲ ଅଭ୍ୟାସ ବି ଆଗକୁ ଯାଇକି କିଛି ନାହିଁ, ତ ସେଇଟାକୁ ନେଇକି ବି ଆମର କ୍ୟାନ୍ସର ହେଇପାରିବ।
1: ଏଥିପ୍ରତି କଣ ସଚେତନତା ବା ସତର୍କତା ଆବଶ୍ୟକ?
0: ଆଜ୍ଞା, ସଚେତନତା ଆମେ ଏହା କହିବେ କି ଆମେ ପ୍ରଥମେ ଆମର ଜୀବନଶୈଳୀକି ପୁରା ଭଲ ଭାବରେ ରଖିବା, ଯେମିତିକି ଆମେ ରେଗୁଲାର ଆମେ ଏକ୍ସରସାଇଜ, ରେଗୁଲାର ବ୍ୟାୟାମ କରିବା, ଆମ ନିଜ ଓଜନଟାକୁ ସବୁବେଳେ କଣ୍ଟ୍ରୋଲରେ ରଖିବା। ଆମର ବଡି ୱେଟ ହିସାବରେ ଆମର ଗୋଟେ ବଡି ମାସ ଇଣ୍ଡେକ୍ସ ଥାଏ କି ଆମର ହାଇଟ୍ ୱେଟ ହିସାବରେ ଆମର ବଡିର ଓଜନଟା ରହିବା କଥା, ଓଜନ ଆଉ ଉଚ୍ଚତା ରହିବା କଥା, ସେଇଟାକୁ ମେଣ୍ଟେନ୍ କରିବା, ମାଦକ ଦ୍ରବ୍ୟରୁ ଦୂରରେ ରହିବା, ରେଗୁଲାର ଏକ୍ସରସାଇଜ କରିବା, ଆଉ ଆମର ରେଗୁଲାର ବ୍ଲଡ୍ ପ୍ରେସରଟାକୁ ଚେକ୍ କରୁଥିବା, କିମ୍ବା ଆମର ଚିନି ଜାତୀୟ ଜିନିଷ ଟିକେ କମ ଖାଇବା, ଯେତିକି ସବୁ ଜଙ୍କ ଫୁଡ୍ ଅଛି, ବ୍ରେଡ୍ ହେଲା, ବର୍ଗର ହେଲା, ଯୋଉଟାକି ପୋଡିକି ଆମେ ଯୋଉଟା କି ଗ୍ରିଲ୍ ଫୁଡ୍ ଅଛି, ଏଗୁଡ଼ା ଟିକେ କମ୍ ଖାଇବା। ତ ଏଇସବୁ ଜିନିଷ ଆମେ କମେଇବା, ପାଣି ଅଧିକ ପିଇବା, ଗ୍ରୀନ୍ ଭେଜିଟେବଲ୍ସକୁ ଅଧିକ ଧ୍ୟାନ ଦେବା, ଆଉ ଯେତିକି ମାଂସାହାରୀ କମ୍ ହେଲେ ସେତିକି ଭଲ। ଆଉ
1: ଚାଷୀ ଦେଖନ୍ତୁ ଗୋଟେ କୃଷକ,
0: ଆଜ୍ଞା,
1: ସେ ବିଲରେ ପରିଶ୍ରମ କରୁଛି, ସେ କିନ୍ତୁ ମୁଖ କଟକରେ ପୀଡିତ ହେଉଛନ୍ତି,
0: ଆଜ୍ଞା, ତାଙ୍କର ବ୍ୟାୟାମ ଆବଶ୍ୟକ ନାହିଁ, କିନ୍ତୁ ତାଙ୍କର ଗୋଟିଏ ବଦ ଅଭ୍ୟାସ ଥାଉଛି, ସିଏ ଆମକୁ ବହୁତ ଉପକୃତ କରୁଛନ୍ତି, କିନ୍ତୁ ତାଙ୍କର ଗୋଟିଏ ବଦ ଅଭ୍ୟାସ ଥାଉଛି କି ଆମେ କାମଟା କେମିତି କରିବୁ, ଆମକୁ ମୁଣ୍ଡକୁ ଗୋଟେ କିକ୍ ଦରକାର, ଯୋଉଟା କି ନାଶରେ ମିଳେ ତାଙ୍କୁ। ଆପଣ ଦେଖିବେ 90% ଚାଷୀ ଟିକେ ନାଶ ଖାଇବେ, ନହେଲେ ମୁଖଶ୍ରୀ ଟିକେ ଖାଇବେ, ନହେଲେ ଗୋଡ ଟିକେ ଘଷିବେ, ଏଇଟା ଥାଏ, ଯଦି ବି ସେମାନେ ବହୁତ ଭଲ, କିନ୍ତୁ ସେ ଅଭ୍ୟାସରୁ ସେମାନେ ବାହାରି ପାରୁନାହାନ୍ତି, ଓହରି ପାରୁନାହାନ୍ତି, ସେଥିପାଇଁ ସେମାନେ ବି ଏହିସବୁ ଜିନିଷ ଉପରେ ଧ୍ୟାନ ଦେବା ଦରକାର। ଜଙ୍କ ଫୁଡ୍ ନ ଖାଇବାଟା ସବୁଠୁ ଭଲ, ଯେତେ ବର ମାନେ ଜଙ୍କ ଫୁଡ୍, ପିଜା ବର ଜାଗାରେ ଦିଟା ସେଉ ଆଉ ଗୋଟେ କଦଳୀ କିମ୍ବା କାକୁଡି ଏଗୁଡା ଖାଇଦେବାଟା ସବୁଠୁ ଭଲ। ଆଜ୍ଞା, ଘର ଚକୁଳି କରିକି ବି ଖାଇପାରିବେ, ସେଟା ଆହୁରି ଭଲ। ଆଜ୍ଞା,
1: ହଉ, ଧନ୍ୟବାଦ,
0: ନମସ୍କାର,
2: ଧନ୍ୟବାଦ ବିଶ୍ୱଜିତ ଭାଇ, ରହୁଛୁ, ନମସ୍କାର। ହ୍ୟାଲୋ,
3: ହ୍ୟାଲୋ,
2: ଆଜ୍ଞା, ନମସ୍କାର,
3: ନମସ୍କାର।
2: ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁରର ଆପଣଙ୍କୁ ସ୍ୱାଗତ କରୁଛୁ ମ୍ୟାଡାମ।
3: ହଁ, ନମସ୍କାର।
2: ଆପଣ

0: ଡେ ୱାନ୍ ରୁ ଆମେ ତାକୁ ଲାଇଫ୍ ଷ୍ଟାଇଲ୍ ଶିଖେଇଦେବା କି ଡେ ୱାନ୍ ତାର ପୁରା ଜୀବନ ଭିତରେ ଗୋଟେ ଲାଇଫ୍ଷ୍ଟାଇଲ୍ ଏମିତି ଆଡ୍ କରିଦେବା କି ସେଇଟାକୁ ସେ ଚାଲିବ, ଯେମିତିକି ଆମେ ଛୋଟ ଛୁଆଟା ଅଛି ତ ଆମେ ତାକୁ ବ୍ୟାୟାମ କରିବା ନିହାତି ପିଲାବେଳେ, ଯଦି ଗୋଟେ ଛୁଆଟେ 2 ବର୍ଷରୁ 3 ବର୍ଷରୁ ପାର୍କ ଯାଇକି ବ୍ୟାୟାମ କରିବା ଶିଖିବ, କମ୍ପ୍ୟୁଟର ସାମ୍ନାରେ ନ ବସିକି, ଲ୍ୟାପଟପ୍ ନ ଧରିକି, ମୋବାଇଲ ରେଡିଏସନ୍ ରିଲେଟେଡ୍ ବି ଆମର ମାନେ ବହୁତ ସାରା କ୍ୟାନ୍ସର ହେଉଛି, ତ ମୋବାଇଲ ପରେ ଆଜିକାଲି କ'ଣ ମା ମାନେ ରୋଷେଇ କରୁଛନ୍ତି, ରୋଷେଇ କଲେ ପିଲା ବହୁତ ବିରକ୍ତ କରେ, ତାକୁ ମୋବାଇଲଟେ ଦେଇଦେବେ, ଅଛି ବହୁତ କମ୍ କିନ୍ତୁ ହଉଛି, ତ ମା ମାନେ କଣ କରନ୍ତି ମୋବାଇଲଟା ଦେଇଦେବେ, ଛୁଆ ତାର ମୋବାଇଲ ଦେଖୁଥିବ, ତାଙ୍କ କାମଟା ସରିଗଲେ ତାପରେ ମୋବାଇଲ ଛଡ଼େଇବେ, ଖାଇଲା ବେଳକୁ ବି ଛୁଆ ମାନେ ମୋବାଇଲ ଦେଖୁଛନ୍ତି, ତାପରେ ଛୁଆର ଗୋଟେ ରେଗୁଲାର ରୁଟିନ୍ କରିଦେବେ କି ଛୁଆ ସକାଳୁ ଉଠିଲା ଗ୍ରାଉଣ୍ଡକୁ ଯିବ, ଗ୍ରାଉଣ୍ଡରୁ ଆସିବ
1: ଗେଟା ପଡିଲା ଭଳି ଲାଗେ ଆମର ଜଗନ୍ନାଥ ଭାଇଙ୍କୁ କହିଲେ, ସେମିତି ଅନେକ ପିଲାଙ୍କର ହୁଏ କାହାର ମାନେ ହାଡ ଗୁଡିକ ବି ବଢିଯାଇଥାଏ, ତ ସେଗୁଡାକ ପାଇଁ ବୋଲିକି ଆମେ ମୂଳରୁ କଣ କରିବା ଉଚିତ ବା କଣ ସେଟା ପ୍ରକୃତରେ କଣ ସେଗୁଡାକ?
0: ମ୍ୟାଡମ୍, ସଦାବେଳେ ସେଟା କ୍ୟାନ୍ସର ନଥାଏ, ବେଳେବେଳେ ଲାଇପୋମା ମାନେ ଫ୍ୟାଟ୍ ଡିପୋଜିଟ୍ ବି ଥାଏ, ଯୋଉଟାକି ସ୍କିନ୍ ଉପରେ ଉପରେ ଥାଏ, ଯୋଉକି ଆମେ ହାତ ପକାଇଲେ ସେଟା ମୁଭ୍ ବି ହୁଏ, ମୁଭମେଣ୍ଟ ବି ହୁଏ, ପେନ୍ ମେନ୍ ହୁଏନି, ପେନ୍ସ ଥାଏ, ଆଉ ବେଳେବେଳେ ସେଟା ଟିକେ ଭିତରିଆ ଥାଏ, ଯୋଉଟା ଆମର ନର୍ଭ ସାଙ୍ଗରେ ରିଲେଟେଡ୍ ଥାଏ, ଯୋଉଟା ଫ୍ୟାମିଲିଆଲ ଜିନିଷଟା, ମାନେ ଆମେ ଘରେ ଯଦି ଦେଖିବେ ବାପାଙ୍କର କିମ୍ବା ମାଙ୍କର କିମ୍ବା କକାଙ୍କର ଏମାନଙ୍କର ଦେହ ସାରା ଗୋଟା ଗୋଟା ଗୋଟା ହେଇକି ଥାଏ, ସେଟା ନ୍ୟୁ ଫାଇବ୍ରୋମା କୁହନ୍ତି, ସେଟା କ୍ୟାନ୍ସର ହୁଏ କିନ୍ତୁ କ୍ୟାନ୍ସର ନୁହଁ, ସେଗୁଡ଼ାକ ସେଟା କିଛି କ୍ୟାନ୍ସର ନୁହଁ, ଫାଇବ୍ରୋମା ସେଟା ଡରିବାର କିଛି ନୁହଁ, ତ ସେଇଟା ଦେଖିଲେ ସେ ପରୀକ୍ଷା ନିହାତି ଜରୁରୀ, ଆମେ ଛୁଞ୍ଚି ଫୁଟ ପରୀକ୍ଷା କରିକି ଜାଣିବା, ଆଉ ବେଳେବେଳେ ହାଡ ଜଣେ ଜଣଙ୍କ ବଢିଥାଏ, ସେଇଟା କ୍ୟାନ୍ସର ଗୋଟେ ପ୍ରକାର ଲକ୍ଷଣରେ ହାଡକୁ ମାଡିଥାଏ କିନ୍ତୁ ସଦାବେଳେ ନୁହଁ, ସେଟା 90% ସେଟା କ୍ୟାନ୍ସର ନଥାଏ,
1: କେତେ ଜଣଙ୍କର ଏଇ ଯେ ଅଛି ଏଠି କହୁଣୀ ପାଖରେ ହଉ ବା ଏଇ ଯୋଉ କଚଟି ପାଖରେ ହଉ ବା ଆଙ୍ଗୁଠି ପାଖରେ ଏନକୋଡ୍ରମା ବୋଲିକି ଗୋଟେ ଅଛି, ତ ଏନକୋଡ୍ରମାଟା କଣ କ୍ୟାନ୍ସର ରୋଗ?
0: ସେଟା କ୍ୟାନ୍ସର ନୁହଁ, ଗୋଟେ କଡମା ଅଛି, କଡମା ଯୋଉଟା କି ଆପଣଙ୍କର ସ୍ପାଇନାଲ କର୍ଡକୁ ଯୋଉଟା ଆଫେକ୍ଟ କରେ ସେଇଟା ହଉଛି କ୍ୟାନ୍ସର, କିନ୍ତୁ ଏଗୁଡା
1: ତ ଏନକୋଡ୍ରମାଟା କ୍ୟାନ୍ସର ନୁହେଁ। ହଁ, ଆମେ ଏଥିପାଇଁ ବୋଲିକି ଆମର ବହୁତ ଶ୍ରୋତା ବନ୍ଧୁ ଡରି ଯାଆନ୍ତି, ମାନେ କାହିଁକି ନା କ୍ୟାନ୍ସର ରୋଗ ଅର୍ଥ ମାରାତ୍ମକ ରୋଗ, ଆଉ ତନ ମନ ଧନ ଏଥିରେ ନିହାତି।

0: କ୍ୟାନ୍ସର ରୋଗଠାରୁ ମଧ୍ୟ ଦୂରେଇକି ରହିପାରିବା।
1: ଆମେ ପ୍ରଥମେ ହେଉଛି ସଚେତନତା, ଆମେ ପ୍ରଥମରୁ ଲାଇଫ ଷ୍ଟାଇଲ ଯେତେବେଳେ ଛୁଆଟା ଜନ୍ମ ହେଉଛି ଡେ ୱାନ୍ରୁ ଆମେ ତାକୁ ଲାଇଫ ଷ୍ଟାଇଲ ଶିଖେଇଦେବା, କି ଡେ ୱାନ୍ରୁ ତାର ପୁରା ଜୀବନ ଭିତରେ ଗୋଟେ ଲାଇଫ ଷ୍ଟାଇଲ ଏମିତି ଆଡ୍ କରିବା କି ସେଇଟାକୁ ସେ ଚାଲିବ।
0: ଆଜ୍ଞା,
1: ଯେତିକି ଆମେ ଛୋଟ ଛୁଆଟା ତ ଆମେ ତାକୁ ବ୍ୟାୟାମ କରିବା ନିହାତି ପିଲାବେଳେ, ଯେତେ ଗୋଟେ ଛୁଆଟା 2 ବର୍ଷରୁ କି 3 ବର୍ଷରୁ ପାର୍କ ଯାଇକି ବ୍ୟାୟାମ କରିବା ଶିଖିବ, କମ୍ପ୍ୟୁଟର ସାମ୍ନାରେ ନ ବସିକି, ଲ୍ୟାପଟପ୍ ନ ଧରିକି, ମୋବାଇଲ ରେଡିଏସନ ରିଲେଟେଡ୍ ବି ଆମର ମାନେ ବହୁତ ସାରା କ୍ୟାନ୍ସର ହେଉଛି। ତ ମୋବାଇଲ ଉପରେ ଆଜିକାଲି କ'ଣ ମା ମାନେ ରୋଷେଇ କରୁଛନ୍ତି, ରୋଷେଇ କଲେ ପିଲାଟା ବହୁତ ବିରକ୍ତ କରେ, ତାକୁ ମୋବାଇଲଟା ଦେଇଦେବେ।
0: ମୋବାଇଲ ରେଡିଏସନ
1: ବି ଅଛି, ବହୁତ କମ୍ କିନ୍ତୁ ହେଉଛି। ତ ମା ମାନେ କ'ଣ କରନ୍ତି, ମୋବାଇଲଟା ଦେଇଦିନି, ଛୁଆ ତାର ମୋବାଇଲ ଦେଖିବ, ତାଙ୍କ କାମଟା ସରିଗଲେ ତାପରେ ମୋବାଇଲ ଚଳେଇବେ, ଖାଇବାବେଳେ ବି ଛୁଆମାନେ ମୋବାଇଲ ଦେଖୁଛନ୍ତି। ତ ଆମେ ଛୁଆର ଗୋଟେ ରେଗୁଲାର ରୁଟିନ୍ କରିଦେବା କି ଛୁଆ ସକାଳୁ ଉଠିଲା ଗ୍ରାଉଣ୍ଡ ଯିବ, ଗ୍ରାଉଣ୍ଡ ଆସିବ 2 ଘଣ୍ଟା କି ଘଣ୍ଟାଟେ ଖେଳିଲା, ଫୁଟବଲ ଖେଳିଲା କି ବାସ୍କେଟବଲ ଭଲିବଲ କିମ୍ବା ରନିଂ କଲା, ଆସିଲା ତାର ଖାଇଲା, ଖାଇଦେଲା ପରେ ଟିକେ ଅଧଘଣ୍ଟେ ଆଉଥରେ ଶୋଇଲା, ଶୋଇଲା ପରେ ପୁଣି ପାଠ ପଢିକି ପୁଣି ଖେଳ, ଯେଉଁ ବ୍ୟାୟାମ କଲା କି ତାକୁ ଫ୍ରୁଟ୍ସ ଦେଲେ, ଭେଜିଟେବଲ୍ ଦେଲେ। ତ ଏଇସବୁ ଶୈଳୀଟା ସେ ପିଲାବେଳୁ ଜାଣିଥିଲେ, ତାକୁ ଆଉ ଆମେ ବସିକି ଏତେ ଭାଷଣ ଦେବା ଦରକାର ନାହିଁ, ସେ ନିଜେ ଜାଣିଥିବ କି ମୋତେ ସକାଳୁ ଉଠିଲେ କ'ଣ କରିବାର ଅଛି, ମୋତେ ଟିକେ ସାଇକେଲ ଚଲାଇବାର ଅଛି।

0: ଖାଇଥିବେ କଣ୍ଟିନ୍ୟୁଅସ୍ ଆମର ଯଦି ରବିଙ୍ଗ ହୁଏ ମାନେ ସେ ସେଲ୍ ଗୁଡ଼ାକ ରବିଙ୍ଗ ହେଲେ ଆମର ସେ ଯେଉଁ ପାଟି ଭିତରେ ଯେଉଁ ମ୍ୟୁକୋସର ଅଛି ସେଇଟା କ୍ୟାନ୍ସର ସେଲ୍ସରେ ପରିବର୍ତ୍ତିତ ହୋଇଯାଏ, ଯେଉଁଟାକୁ ମେଟାପ୍ଲେସିଆ କୁହାଯାଏ, ମାନେ ଆମର ସ୍କ୍ୱାମସ୍ ସେଲ୍ଟା ସ୍କ୍ୱାମସ୍ ମେଟାପ୍ଲେସିଆରେ କନ୍ଭର୍ଟ ହୋଇଯାଏ, ଯେଉଁଟାକି ସ୍କ୍ୱାମସ୍ ସେଲ୍ କାର୍ସିନୋମା, ମାନେ ଆମର କ୍ୟାନ୍ସରଟାକୁ ସ୍କ୍ୱାମସ୍ ସେଲ୍ କାର୍ସିନୋମା କୁହାଯାଏ ପାଟିର କ୍ୟାନ୍ସରକୁ, ତ ସେଇଟାରେ କନ୍ଭର୍ଟ ହୋଇଯାଏ, ତ ସେଇଟା ହେଉଛି ଫାର୍ଷ୍ଟ କଥା। କିମ୍ବା ଆମର ଟୋଟାଲି ଗଳା, ଯଦି ଗଳାର କ୍ୟାନ୍ସରଟେ ଆମେ ଯଦି ଟୋଟାଲ ପାଟିଟା କର୍କଶ ସ୍ୱର ଆସୁଥିବ, ହୋର୍ସନେସ୍ ହେବ, ଆମେ କଥା କହିଲା ବେଳକୁ ତଣ୍ଟିଟା ବସିଲା ଭଳିଆ ହେଉଥିବ, ସେଇଟା ବହୁତ ଦିନ ଧରିକି ହେଉଥିବ ଆପଣଙ୍କର, ମାନେ ବର୍ଷ ବର୍ଷ ଧରିକି ଯଦି ହେଉଥିବ, ତ ସେଇଠି ଆମେ ଗୋଟେ ଲାରିଙ୍ଗୋସ୍କୋପି ପରୀକ୍ଷା କରିବାଟା ନିହାତି ଜରୁରୀ, ଲାରିଙ୍ଗୋସ୍କୋପି ପରୀକ୍ଷାଟା କରିବା ଜରୁରୀ, ENT ଡାକ୍ତରଙ୍କୁ ଦେଖିକି। ସେଠି ସେ କହିବେ କି ଆପଣ ଭଏସ୍ ବକ୍ସରେ କିମ୍ବା ଆପଣଙ୍କ ତଣ୍ଟି ଭିତରେ କିଛି କ୍ୟାନ୍ସର ହେଇଛି ନା ନାହିଁ, ତ ଏଇଟା ହେଉଛି ଦ୍ୱିତୀୟ। ତୃତୀୟ ହେଉଛି ଯଦି ସ୍ତନ, ଯଦି ମା ଭଉଣୀଙ୍କର ଯଦି ସ୍ତନରେ କିଛି ଗୋଟେ ଗେଟା ହେଇଛି, ଆଉ ଆମେ ଗେଟାକୁ ଯଦି ସାଙ୍ଗେ ସାଙ୍ଗେ ଯଦି ଦେଖିବା ଗେଟା ହେଉଛି, କିମ୍ବା ସ୍ତନ ମୁଣ୍ଡରୁ କ୍ଷୀର ବାହାରୁଛି, କିମ୍ବା ସ୍ତନ ମୁଣ୍ଡରୁ ରକ୍ତ ବାହାରୁଛି, କିମ୍ବା କାଖ ତଳେ ଗେଟା ହେଇଛି, କିମ୍ବା ବେକ ପାଖରେ ସ୍ତନ ଗେଟା ହେଇକି ବେକ ପାଖରେ ବି ଗୋଟେ ଗେଟା ହେଇଛି, ତ ଏଇଟାକୁ ଆମେ ଟୋଟାଲି ଇଗ୍ନୋର କରିବା କଥା ନାହିଁ, ଏଇଟା ଯାଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବା କଥା, କିମ୍ବା ଗୋଟେ ମାଂସ ପରୀକ୍ଷା କରିବା କଥା। ଜରୁରୀ ନାହିଁ କି ସ୍ତନରେ ଗେଟା ହେଲେ ସେଇଟା କ୍ୟାନ୍ସର ହିଁ ଦେବ, କିନ୍ତୁ ପରୀକ୍ଷା ନ କରାଇବାଟା ଏଇଟା ବହୁତ ଇମ୍ପୋର୍ଟାଣ୍ଟ କି ପରୀକ୍ଷାଟା କରିବାଟା ବହୁତ ଜରୁରୀ, ସେଟା କ୍ୟାନ୍ସର ନଥାଏ କିନ୍ତୁ ଆମେ ଯାଇକି ତାର ଟିସ୍ୟୁ ଟେଷ୍ଟ କରିବା ବହୁତ ଜରୁରୀ।
1: ରୋଗ ହେବା ପୂର୍ବରୁ ଯଦି ଆମେ ପ୍ରତିକାର ପ୍ରତି ସାବଧାନ ହେବା, ତାହେଲେ ଆମେ ରୋଗ ଠାରୁ ଦୂରେଇ ରହିପାରିବା, ଆମର ପ୍ରତିରୋଧକ ଶକ୍ତିକୁ ବଢ଼େଇବା, ଜୀବନଶୈଳୀକୁ ବଞ୍ଚେଇବା, ମାନେ ଠିକ ଭାବରେ ରଖିବା ଯଦି, ତାହେଲେ ଆମେ ନିଶ୍ଚିତ ଭାବରେ ନିରୋଗ ରହିପାରିବା। ବର୍ତ୍ତମାନ ଆମର କାର୍ଯ୍ୟକ୍ରମକୁ ଏଇଠି ସାରିବା ସମୟ ଶେଷ ହେଇଯାଇଛି, ଆମର ଡାକ୍ତର ମହାଶୟ ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି ଆମର ଶ୍ରୋତାବନ୍ଧୁମାନଙ୍କୁ। ଆମେ ମଧ୍ୟ ଚାହୁଁଛୁ ଯେ ଆମର ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ହେଲ୍ଥ ଡକ୍ଟର କାର୍ଯ୍ୟକ୍ରମରେ ଯେଉଁ ଲକ୍ଷ ଲକ୍ଷ ଶ୍ରୋତା ଆମର ଶୁଣୁଛନ୍ତି, ଏହାର ସଠିକ ପରାମର୍ଶ ଯେଉଁ ଆପଣ ପାଇଛନ୍ତି ତାକୁ ଅନୁକରଣ କରନ୍ତୁ, ଆଉ ଯଦି ବି କିଛି ଏଭଳି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶରେ ଚିକିତ୍ସା ଆରମ୍ଭ କରନ୍ତୁ, ଆଉ ନିରୋଗ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର ମ୍ୟାଡମ୍।

ଦୁଇଟା ଲେଖାଏଁ ପଠାଇବା ନିର୍ଦ୍ଧାରିତ କରିଛନ୍ତି। ଘୋଷଣାଟି ଶେଷ ହେଲା। ଏଥର ଶୁଣନ୍ତୁ ଡାକ ବିଭାଗ ସମ୍ପର୍କୀୟ ଘୋଷଣା। ଆସନ୍ତା ଜୁନ୍ ମାସ 25 ତାରିଖ ଗୁରୁବାର ଦିନ ପୂର୍ବାହ୍ନ 11 ସମୟରେ 141 ଆଞ୍ଚଳିକ ସ୍ତରୀୟ ଡାକ ଅଦାଲତ ବ୍ରହ୍ମପୁର ମୁଖ୍ୟ ଡାକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଜନସାଧାରଣ ଯାହାର ଅଭିଯୋଗ ରହିଛି, ଡାକ ରସିଦ, ଅଭିଯୋଗକାରୀଙ୍କ ଡାକ ଠିକଣା, ଅଭିଯୋଗର ବିବରଣୀ ସହିତ ଆଜି ଅର୍ଥାତ୍ ଜୁନ୍ 19 ତାରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ। ଏହି ଡାକ ଅଦାଲତରେ ଟ୍ରାନ୍ସଫର, ନୂତନ ଡାକଘର ପ୍ରତିଷ୍ଠା, ନୂତନ ପଦବୀର ସୃଷ୍ଟି, ଡାକ ବିଭାଗର ନିଯୁକ୍ତି ଆଉ ଘରଭଡ଼ା ଏ ବିଷୟରେ ଗ୍ରହଣ କରାଯିବ ନାହିଁ। ତେଣୁ ଆସନ୍ତା ଜୁନ୍ ମାସ 25 ତାରିଖ ଗୁରୁବାର ଦିନ ପୂର୍ବାହ୍ନ 11 ସମୟରେ ଡାକ ଅଦାଲତ ମୁଖ୍ୟ ଡାକଘରରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆପଣ ଯଦି ଅଭିଯୋଗ ଥାଏ ତାହେଲେ ଆଜି ଅପରାହ୍ନ ସୁଦ୍ଧା ମୁଖ୍ୟ ଡାକଘରେ ଅଭିଯୋଗ କରିପାରିବେ। ସୂଚନାଟି ଶେଷ ହେଲା। କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତଟି ନେଇଥିବ ଆର୍ଯ୍ୟ କଥାଚିତ୍ର ଶିଳ୍ପୀ ଲତା ମଙ୍ଗେସ୍କର।

0: ଓହୋ, ଦେଖୁ ଦେଖୁ କଣ ଆଠଟା ହେଇଗଲା, ସବୁଦିନ ଅଫିସ ଯାଉଛୁ ଡେରି। ସୁମି ବାବୁ, ସୁମି ବାବୁ, ଓ ସୁମି ବାବୁ, ଦେଖିଲ ଦେଖ
1: କଣ ଦେଖିବି ଯେ, ଆଜିକୁ 24 ବର୍ଷ ହେଲା ପରେ ତମକୁ ଦେଖି ଆସୁଛି।
0: ଓହୋ, ମତେ ନୁହେଁ, ଘଡ଼ି ଆଡ଼କୁ ଦେଖ, ଆସି 8ଟା ବାଜିଲାଣି, ମୁଁ କଣ ଆଜି ଅଫିସ ଯିବିନି?
1: ମଲା, କିଏ ମନା କରୁଛି ଯିବା ପାଇଁ? ତମେ ତ ଅବିକା ବଜାରରୁ ମାଛ ନେଇ ଆସିଲ, ମୁଁ କଣ ମେସିନ୍ ହେଇଛି ଯେ ସାଙ୍ଗେ ସାଙ୍ଗେ ରାନ୍ଧିଦେବି?
0: ଓହୋ, ଯାହା ହେଇଛି ଦଉନ,
1: ଠାକୁର ପୂଜା ସରିଲାଣି,
0: ପୂଜା ସରିବ କେତେ ସମୟ ଲାଗିବ କହିଲ? ଗଲ ଗଲ, ତେ ବାହାରି ହୋଇ ଯା, ମୁଁ ଏଇ ପୂଜା ସାରି ଆସୁଛି।
1: ସୁମି, ସୁମି, ଏ ସୁମି, ଗଲୁ ବାପା ପାଇଁ ଭାତ ବାଢିବୁ, ମୁଁ ସହ ସହ ତାଙ୍କ ପାଇଁ ଦିଟା ପାନ ଭାଙ୍ଗି ଦଉଛି, ତାଙ୍କର ଅଫିସ ବେଳ ହେଇଗଲାଣି।
2: ଭାତ ବାଢି ଦେଇ ଆସିଛି ବୋଉ। ଏ ବୋଉ, ବୋଉ ମା,
1: କଣ କହିଲ, କହୁନୁ,
2: ତୁ ବାପାଙ୍କୁ କହିଲୁ
1: କୋଉ କଥା?
2: ମୁଁ ଜାଣିଛି ପରା, ତୁ ସବୁ କଥା ଭୁଲି ଯାଉ।
1: ତୁ ମନେ ପକେଇ ଦଉନୁ, ଏଇ ଘର ଜଞ୍ଜାଳ ଭିତରେ ମୋର କଣ କିଛି ମନେ ରହୁଛି?
2: ତତେ ମୁଁ କହୁନଥିଲି, ଆମ କଲେଜର ଝିଅମାନେ ସବୁ ମିଶି ପିକନିକ୍ କରିବାକୁ ଯାଉଛନ୍ତି, କଣ ଏଥର ମନେ ପଡିଲା?
1: ହଁ ହଁ ହଁ ହଁ ହଁ, ମନେ ପଡିଲା। ହେଲେ ତୁ ପାଉ କହୁନୁ, ସେ କଣ ତୋ କଥା କେବେ ମନା କରିଛନ୍ତି?
2: ନାଇଁ ବୋଉ, ତୁ କହ, କାଳେ ମୋ ଉପରେ ସେ
0: କଣ? ମା ଝିଅଙ୍କ ଭିତରେ ଗୋଟାଏ ଖୁବ ବଡ ଧରଣର ଆଲୋଚନା ଚାଲିଛି।
1: ନାଇଁ ଯେ, ସୁମି କହୁଥିଲା ତାଙ୍କ କଲେଜର ଝିଅମାନେ ସବୁ ମିଳିମିଶି ପିକନିକ୍ କରିବାକୁ ଯାଉଛନ୍ତି। ଆମେ ସବୁ ହସୁଛ କାହିଁକି?
0: ବୁଝିଲ ସୁମି ବାବୁ, ସେଟା ପିକନିକ୍ ନୁହଁ, ପିକନିକ୍ ଯାହାକୁ ଖାଟି ଓଡ଼ିଆରେ କହନ୍ତି ବଣଭୋଜି। ସରେ ସରେ ରହିଲ, ଦୀପ ତ ଇଂରାଜୀ କଥା ଥିଲାନି?
1: ସବୁ କଥା ତମର ଥଟା, ତାକୁ କଣ କହୁନ?
0: ହଁ ଝିଅ, ତମ ସବୁ କେବେ ଯିବ?
2: ଆସନ୍ତା ରବିବାର ଦିନ।
0: ଆସନ୍ତା ରବିବାର ଦିନ? ନା, ଯାଇପାରିବୁନି।
1: କିଏ କାଲି ଯାଇପାରିବୁନି?
0: ସବୁ କଥା ତମେ ଭୁଲି ଯାଅ, କିଏ ଆସନ୍ତା ରବିବାର ଦିନ ପରା ଚନ୍ଦ୍ରମଣି ବାବୁ ତାଙ୍କ ସ୍ତ୍ରୀ ଆମ ସୁମି ଦେଖିବାକୁ ଆସିବେ।
1: ହାଲୋ ହାଲୋ ସବୁ,
0: ଝିଅ ତମ ସବୁ କେବେ ଯିବ?
2: ଆସନ୍ତା ରବିବାର ଦିନ।
0: ନା, ଯାଇପାରିବୁନି।
1: କିଏ କାଲି ଯାଇପାରିବୁନି?
0: ସବୁ କଥା ତମେ ଭୁଲି ଯାଅ, କିଏ ଆସନ୍ତା ରବିବାର ଦିନ ପରା ଚନ୍ଦ୍ରମଣି ବାବୁ ତାଙ୍କ ସ୍ତ୍ରୀ ଆମ ସୁମି ଦେଖିବାକୁ ଆସିବେ।
1: ହାଲୋ ହାଲୋ ସବୁ।

0: ଭିକା ଚଦରଟା କି ମଇଳା ହେଇଥିଲ ମା, ଇଏ ବି ଘଟେ ହେଲା ଗାଧୁଆରେ ପଶିଛନ୍ତି ଯେ ଏପର୍ଯ୍ୟନ୍ତ ବାହାରୁ ନାହାନ୍ତି, ସତେ ଯେମିତି ଆକୁ ହିଁ ଦେଖିବାକୁ ଆସୁଛନ୍ତି। ସୁମିତା କୁଆଡେ ଗଲା ଯେ? ସୁମି ସୁମି,
1: ଏ କାହିଁ ଆଡେ ପାଟିଟା କରୁଛୁ ମବୁ? ମୁଁ ପୁରା ଅଳଖିଆ ତିଆରି କରୁଥିଲି।
0: ହଁ ମୋ ପାଟିରେ ସମସ୍ତଙ୍କୁ ଶୁଭି ଯାଉଛି। ହ୍ୟାଲୋ, ସେମାନେ ପରା ଆସି ପହଞ୍ଚି ଯିବେ। ଭଲ କରି ଟିକେ ଘରଟା ସଜାଡ଼ି ଦେ।
1: କଣ ସଜାଡ଼ି ଯେ?
0: ଯା ଗୋଟାଏ ଭଲ ବିଛଣା ଚଦର ଆଣି ଫଟ ଉପରେ ବିଛେଇ ଦେ।
1: ହଉ।
0: ହଁ ଶୁଣ,
1: କଣ
0: ସେମାନେ ତତେ ଯାହା ସବୁ ପଚାରିବେ ଭଲ ଭାବରେ ଭାବି ଚିନ୍ତି ଖୁବ ଧୀର ସ୍ଥିର ହେଇ ଉତ୍ତର ଦବୁ। ଚୁପ ହେଇ ରହିଯିବୁନି।
1: କାହିଁକି?

0: ଛାଡ଼ିଦେଲେ ଛାଡ଼ିଦେଲେ କାଲି ଧର୍ମପତ୍ରୀ ନୁହନ୍ତି, ଅର୍ଦ୍ଧାଙ୍ଗିନୀ ମଧ୍ୟ। ଆଉ ୟାଙ୍କ ନାଁ ହଉଛି ଶ୍ରୀମତୀ ନେତ୍ରମଣି ଦେବୀ। ୟାଙ୍କ ଘରେ ମାନେ ମୋ ଶ୍ୱଶୁର, ମୋ ଶାଶୁ ଶ୍ୱଶୁର ଆଉ ମୋ ବଡ ଶଳା, ୟାଙ୍କୁ ଗେଲି ଡାକନ୍ତି ନେତ।
1: ନମସ୍କାର।
0: ଗୋସେଇ ଘରଙ୍କୁ ତ ବିଷୟରେ ସବୁ ଶୁଣିଥିବେ ଆପଣ। ସିଭିଲ ଇଞ୍ଜିନିୟରିଂ ପାସ୍ କରି ଗୋଟେ ଫାର୍ମରେ ବର୍ତ୍ତମାନ ଚାକିରି କରୁଛି। ଯେତେ କହିଲି ପ୍ରାଇଭେଟ ଚାକିରି ଛାଡ଼ି ସରକାରୀ ଚାକିରି କର, ଆରେ ସରକାରୀ ଚାକିରିରେ ଜବ୍ ସିକ୍ୟୁରିଟି ଅଛି, ପ୍ରେଷ୍ଟିଜ୍ ମଧ୍ୟ ଅଛି, କିନ୍ତୁ ତାର ଏକାଜିତ ସରକାରୀ ଚାକିରି କରିବନି। ତମେ କଣ ଚୁପ୍ ହେଇ ବସିଲ, କିଛି କଥାବାର୍ତ୍ତା କର।
2: ତମେ ତ ସବୁ କହୁଛ, ମୁଁ ଆଉ ଅଧିକା କଣ କହିବି।
3: ହୟ ଶୁଣିଛ ସୁମି ବାବୁ, ଚନ୍ଦ୍ରଣୀ ବାବୁ ତାଙ୍କ ସ୍ତ୍ରୀ ପରା ସମସ୍ତେ ଆସିଗଲେଣି।
4: ତମେ ଟିକେ ଶୁଣିଗଲ,
3: ମିଶ୍ରଙ୍କ ଡାକରା ଆସାଣି, ଆପଣ ଟିକେ ବସିଥାନ୍ତୁ, ମୁଁ ସାଙ୍ଗେ ସାଙ୍ଗେ
0: ବୁଝାଉଛି। ହଉ ଠିକ ଅଛି, ଆସନ୍ତୁ।
2: ଆସିବା ଆଗରୁ ପରା ତମକୁ ବାରମ୍ବାର କହିଥିଲି ଅଧିକା କଥା କିଛି କହିବ।
0: କଣ ଅଧିକା କଥା କହିଲି ଯେ?
2: କଣ କହିଲ, ନିଜେ ବୁଝିପାରୁନା?
0: ବୁଝିପାରୁଥାନ୍ତି, ତମକୁ ପଚାରନ୍ତି କାହିଁକି।

0: ମା ତୋ ଦାନ୍ତ ଟିକେ ଦେଖେଇଲୁ, ଇ କଲୁ, ଇ ଇ
1: ଗଣି ଯା ଗଣି ଯା, ନିଶ୍ଚୟ 32 ଦାନ୍ତ ଥିବ। ଆମ ପଡ଼ିଶା ଘର ଅମୁକଙ୍କ ସାନ ବୋହୂର ଦାନ୍ତ ପରି 35 କି 38 ଦାନ୍ତ ନଥିବ।
0: ତମକୁ ସାଙ୍ଗରେ ଆଣିବୁ, ବଡ ଭୁଲ କରିଛି।
1: ତୁମର କାହିଁକି ଭୁଲ ହବ ନେତ୍ରମଣି, ତୁମ ସହିତ ଆସିବା ମୋର ଭୁଲ ହେଇଛି।
0: ହଁ ଦେଖିବା, ଆଡ଼କୁ ଟିକେ ଅନିଲୁ, କପାଳ ଠିକ ଅଛି, କାନ ନାକ
1: ଦିଟା କାନ ଅଛି, କାଲ ନୁହେଁ, କାନକୁ ନିଶ୍ଚୟ ଶୁଭୁଛି, କାରଣ ତୁମ କହିବା ମୁତାବକ ସେ କାମ କରୁଛି। ଗୋଟାଏ ନାକ ଏବଂ ସେଥିରେ ଦିଟା ପୁଡ଼ା ଅଛି, ଆଉ ସେଥିରେ ଅତି ଉତ୍ତମ ଭାବରେ ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ କରିପାରୁଛି।
0: ଲୁଗାଟା ଟିକେ ପାଦ ଉପରୁ ଉଠେଇଲୁ।
2: ହ୍ୟାଲୋ, କହୁଛନ୍ତି ପରା ଲୁଗାଟା ଟିକେ ପାଦ ଉପରକୁ ଉଠେଇବାକୁ।
3: କାହିଁକି ଉଠେଇବି, ମୁଁ କ'ଣ ଗୋଟାଏ ଚାବି ଦିଏ କଣ୍ଢେଇ, ଚାବି ଦେଇ ମୋତେ ଯେମିତି ନଚେଇବେ ମୁଁ ସେମିତି ନଚେଇବି। ସମାଜରେ କାହିଁକି ଆମର ଏଇ ପରିସ୍ଥିତି, ମୁଁ ପାଠ ପଢ଼ିଛି, ମୂର୍ଖ ତ ନୁହେଁ ବାପା, ବିବାହ ପୂର୍ବରୁ ଯୁବକମାନଙ୍କୁ ଏସବୁ ପ୍ରଶ୍ନ ତ ପଚରା ହୁଏନି। କାହିଁକି କାହିଁକି ନା, ସେମାନେ ପୁରୁଷ ଆଉ ଆମେ ସ୍ତ୍ରୀ, କାହିଁକି ଆମ ସମାଜରେ ପୁରୁଷ ସ୍ତ୍ରୀ ମଧ୍ୟ ଏତେ ପାର୍ଥକ୍ୟ, କାହିଁକି ଏ ସ୍ତ୍ରୀ ଜାତି ପ୍ରତି ଏତେ ଅନ୍ୟାୟ, ଏତେ ଅବିଚାର, ଏଥିପାଇଁ ଦାୟୀ କିଏ? ମୋତେ କ୍ଷମା କରେ, ମୁଁ ଇଣ୍ଟରଭ୍ୟୁ ଦେଇପାରିବିନି, ଯିଏ ମୋତେ ଦେଖିବାକୁ ଆସୁଛନ୍ତି ସେଇ କେତୋଟି କମନ ପ୍ରଶ୍ନ।
1: many thanks, ବୁଝିଲୁ ମା, ଆମ ସମାଜରେ ତୋ ପରି ଏମିତି କେତୋଟି ଝିଅଙ୍କର ଅଭାବ ଥିଲା।
3: ମୋତେ କ୍ଷମା କରେ, ମୁଁ ଇଣ୍ଟରଭ୍ୟୁ ଦେଇପାରିବିନି, ଯିଏ ମୋତେ ଦେଖିବାକୁ ଆସୁଛନ୍ତି ସେଇ କେତୋଟି କମନ ପ୍ରଶ୍ନ।
1: many thanks, ବୁଝିଲୁ ମା, ଆମ ସମାଜରେ ତୋ ପରି ଏମିତି କେତୋଟି ଝିଅଙ୍କର ଅଭାବ ଥିଲା।

ଆମର ଏଇ ଅଧିବେଶନକୁ ଏଠି ଆମେ ଶେଷ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଅପରାହ୍ନ 5ଟାରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ କାର୍ଯ୍ୟକ୍ରମ, ଆମେ ରିଲେ କରି ଶୁଣାଉଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରାଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧି 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜ

ଏବଂ ଜଳସେଚନ ପ୍ରକଳ୍ପ ରହିଛି। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ। ହୁଗୁଳିର ତାରକେଶ୍ୱରଠାରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ। ଏହି ଯୋଜନାରେ 9,44,00,000 କୃଷକ ପରିବାରକୁ 18,880 କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଫସଲ ବୀମା ଯୋଜନା ଏଗ୍ରିଷ୍ଟାକ୍ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ କୋଲକାତାରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ଅଂଶଗ୍ରହଣ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ନିର୍ମିତ ନୌଜାହାଜ ଆଇଏନ୍ଏସ୍ ଦୁନାଗିରି ସଂସଦ ଏବଂ ଆଗ୍ରେକୁ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ଲୋକାର୍ପଣ କରିବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ମୁଖ୍ୟାଳୟରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଆୟୋଜନ ହେବ। ଆକାଶବାଣୀର କର୍ମଚାରୀଙ୍କ ଲାଗି ହେବାକୁଥିବା ଯୋଗ ଅଧିବେଶନରେ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୁତି ଅଗ୍ରୱାଲ ବିଭିନ୍ନ ଯୋଗାସନ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ଶେଷ କରିଛନ୍ତି। ଫ୍ରାନ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏଭିଆନ୍ରେ G7 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନେହାନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭାରତ ୟୁନିଟେସ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଲୋଭାକିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ପିଟର୍ ପେଲ୍ଗ୍ରିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ଲୋଭାକିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ସ୍ୱରୂପ ଦି ଅର୍ଡର୍ ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ରେ ସମ୍ମାନିତ କରିଥିଲେ। କେନ୍ଦ୍ର ସରକାର ଆସନ୍ତା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ସାମାଜିକ ଗଣମା

0: 27980287 ଏନ୍ଟିଏରୁ ଆସିଥିବା କୌଣସି ବାର୍ତ୍ତା ଉପରେ ବିଶ୍ୱାସ କରିବା ପୂର୍ବରୁ ବ୍ଲୁ ଭେରିଫିକେସନ୍ ଠିକ୍ ଚିହ୍ନ ଏବଂ ଏନ୍ଟିଏ ନାମ ଯାଞ୍ଚ କରିନେବାକୁ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି। ଯେଉଁ ପ୍ରାର୍ଥୀମାନେ ଜୁନ୍ 21 ପୁନଃ ନିଟ୍ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିସାରିଛନ୍ତି ସେମାନଙ୍କୁ ପୁଣି ଥରେ ଡାଉନ୍ଲୋଡ୍ କରିବାକୁ ପଡ଼ିବ ନାହିଁ। ଏନ୍ଟିଏ ପକ୍ଷରୁ କୁହାଯାଇଛି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିନଥିବା ଛାତ୍ରଛାତ୍ରୀମାନଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ବାର୍ତ୍ତା ପଠାଯାଇଛି। ମେ ମାସ 3 ନିଟ୍ ପରୀକ୍ଷା ପାଇଁ ଜାରି କରାଯାଇଥିବା ଆଡ୍ମିଟ୍ କାର୍ଡ ପୁନଃ ନିଟ୍ ପରୀକ୍ଷାରେ ବ୍ୟବହାର ହୋଇପାରିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ଭିଧାନ ପ୍ରଦତ୍ତ ଅଧିକାର ହାସଲ ନିମନ୍ତେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଉପଯୁକ୍ତ ମାଧ୍ୟମ କରିବାର ସମୟ ଉପନୀତ ହୋଇଛି। ଆଜି ନୂଆଦିଲ୍ଲୀରେ 26ତମ ଅଖିଳ ଭାରତୀୟ ଫିଙ୍ଗର ପ୍ରିଣ୍ଟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ସମସାମୟିକ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ସଞ୍ଚାଳିତ ଫିଙ୍ଗର ପ୍ରିଣ୍ଟ ପ୍ରଣାଳୀ ନାପିସ୍ ବିଷୟରେ ଶ୍ରୀ ଶାହା କହିଛନ୍ତି ଏଭଳି ଅନେକ ଜଟିଳ ମାମଲା ରହିଛି ଯେଉଁଠାରେ ଫିଙ୍ଗର ପ୍ରିଣ୍ଟ ଚିହ୍ନଟ ପ୍ରଣାଳୀ ବ୍ୟବସ୍ଥା ସମାଧାନ ଦିଗରେ ସହାୟକ ହୋଇଛି। ସେ କହିଛନ୍ତି ଏହି ପ୍ରଣାଳୀ କେବଳ ଅପରାଧୀମାନଙ୍କୁ ଠାବ କରିବା ଲାଗି ବ୍ୟବହାର କରାନଯାଇ ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାର କରାଯିବା ଆବଶ୍ୟକ।
1: अगस्त 2019 से हमने एक अभियान शुरू किया था आपराधिक न्याय प्रणाली के कानूनों में आमूलचूल परिवर्तन उसको समय अनुकूल बनाना आधुनिक विज्ञान और तकनीक को इसका एक महत्वपूर्ण अंग बनाना और एफआईआर को लॉजिकल एंड तक अपराधी को सजा कराने तक 3 तक पहुंचाना। मुझे आनंद है कि हम 7 की यात्रा में एक काम को पूरा कर पाए।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପାଟନା ଏବଂ ଛପରାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ପାଟନାସ୍ଥିତ ସଫେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଛପରା ରେଳ ଷ୍ଟେସନରୁ ଛପରା ଦିଲ୍ଲୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ବୈଷ୍ଣବ ମାଉ ଦିଲ୍ଲୀ ଏକ୍ସପ୍ରେସ୍ ଏବଂ ଦୋରିଘାଟ ଔନରିହା ରେଳସେବାକୁ ବାରାଣସୀ ପର୍ଯ୍ୟନ୍ତ ଚଳାଚଳର ଆଭାସ ଜରିଆରେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉପସ୍ଥିତ ରହିବେ। ପରେ ଶ୍ରୀ ବୈଷ୍ଣବ ମରୋହରଠାରେ ରେଳ ଇଞ୍ଜିନ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବେ। ଫିଫା ବିଶ୍ୱକପ୍ରେ ଗୁଡାଲା ଜାରା ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ 1-0 ପରାସ୍ତ କରିଛି। ଏହି ବିଜୟ ସହ ପ୍ରଥମ ଦଳ ଭାବେ ମେକ୍ସିକୋ 32 ବିଶିଷ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 30ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କରି ଦିଲ୍ଲୀ ହାଇକୋର୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with Midday News. The headlines. Prime Minister Narendra Modi concludes successful 5-day historic visit to France and Slovakia. Prime Minister Modi to disburse incentives worth 2,400 crore rupees under Pradhan Mantri Vikasit Bharat Rozgar Yojana in New Delhi today. President Draupadi Murmu says India on track to eliminate sickle cell disease well for 2047 target. Delhi High Court upholds centre's temporary curbs on Telegram ahead of NEET UG 2026 re-examination. India calls Indus Waters Treaty outdated at UN Human Rights Council, also slams Pakistan for sponsoring terrorism.

ଭାଷାରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ

0: ଫର୍ମ ପୂରଣ ଏବଂ ଡିଜିଟାଇଜେସନ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଶ୍ରେଣୀ ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ଚିହ୍ନଟ ଓ ପରିଚାଳନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କ ଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜଠାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ

0: କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲା ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମ ଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ତିନୋଟି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍କୁ କରାଯାଇଛି। ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ରୁ ଗ୍ଲୋବାଲ୍ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସରୋଁ କି ଏକ ନଇ ଦୁନିଆ ବନାଇ ହୈ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ।
0: ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ

ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ।

ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ

0: ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 2,15,000ରୁ ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କ ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000ରୁ ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟ ବୋଲି ଆକଳନ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ବ୍ୟାପକ କରାଯାଇଛି। ଆସନ୍ତୁ ଆଜି ଏହି ରୋଗ ବିଷୟରେ ଆମେ ସମସ୍ତେ ସଚେତନ ହେବା ସହ ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନରେ ବ୍ରତୀ ହେବା।
1: ଆକାଶବାଣୀ ପ୍ରମପୁର ଶ୍ରୋତାବନ୍ଧୁ ଆମେ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।
2: Move your body, there is no party like a party in Chennai.

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋତ୍ସାହନ ପ୍ରଦାନ ପିଏମ୍ ଭିଭିଆର୍ୱାଇର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ପ୍ରୋତ୍ସାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତ ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି, ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: भारत के युवाओं की क्षमता को भली भांति पहचानने लगी है और ऐसे समय में हमारी कोशिश है कि भारत का हर युवा अपनी क्षमता को अवसर में बदल सके और इसी सोच के साथ प्रधानमंत्री विकसित भारत रोजगार योजना का आरंभ हुआ। यह रोजगार योजना सामान्य तौर पर सोचे जाने वाली रोजगार योजना से बहुत आगे बढ़कर पहली नौकरी पाने वाली युवा के सपनों को शक्ति देने वाली योजना है।
0: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଥମ ଥର ପାଇଁ ଚାକିରି କରୁଥିବା କର୍ମଚାରୀମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ି ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି ଭାରତର ଯୁବପିଢ଼ିଙ୍କ ଆଶା, ଆକାଂକ୍ଷା, ଦକ୍ଷତା ଏବଂ ସାମର୍ଥ୍ୟ ହିଁ ଏକ ବିକଶିତ ଭାରତର ପଥ ନିରୂପଣ କରେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ନୂତନ ଚାକିରିରେ 6 ମାସ ପୂରଣ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 10 ଲକ୍ଷ ଯୁବକ ଯୁବତୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରୋତ୍ସାହନ ରାଶି ପାଇଛନ୍ତି।

କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭାରତର ପ୍ରଥମ ବାଣିଜ୍ୟିକ ସ୍ତରର କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ ଲିମିଟେଡ୍ BCGCL ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦୈନିକ 2000 ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ NCW ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 8 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟୀ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ବେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ, ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ସମାନ ସତ୍ତ୍ୱରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ, ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା, ମହିଳା ବାର୍ ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ପର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ରପ୍ତାନୀ ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି।

0: ମାନଙ୍କୁ ପୁନଃ ନିର୍ଦ୍ଧାରିତ କରିଛି। ପାସପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶ ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱ ବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସପୋର୍ଟକୁ ସମ୍ମାନ ଓ ବିଶ୍ୱାସ ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଓ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ଫ ଗାୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଓ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳ, ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିୟନସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ, ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ ହୋଇଥିବା ବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ ହୋଇଥିଲା। ଓମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ।

0: ମୋନା ନାନୀ ନମସ୍କାର।
1: ନମସ୍କାର ନମସ୍କାର
0: ନାନୀ।
1: ହଁ,
0: କୁଆଡୁ କୁଆଡୁ ଆମର ଓଡିଶାର ଗଣପର୍ବ ରଜ ପର୍ବ ପଳେଇଗଲା ହେ, ମଜ ମଜଲିସରେ ସବୁ କଟିଲା ଆଉ।
1: ଭଲ ଲାଗିଲା ଯେ ରଜଡା ସେ ବର୍ଷର, ହେଲେ କଣ ବର୍ଷା ବର୍ଷୀ ତ ନାହିଁ ଆମ ଅଞ୍ଚଳରେ, ଆଉ କଣ କରିବା।
0: ବର୍ଷୀ ହେଲେ ଦେଖ ଓଡିଶାକୁ ଏଇ ଜୁନ ମାସର ଶେଷ ସମୟରେ ଏକା ବର୍ଷାଟା ଟିକେ ଆସୁଛି, ଟିକେ ଜଗିବାକୁ ପଡେ। ଇଆଡେ ଦେଖିଲା ବେଳକୁ ତ ଗୁଳୁଗୁଳିଟା ବଢି ବଢି ଚାଲିଛି ହେ, ଆଉ
1: ଗୁଳୁଗୁଳି ବଢି ବଢି ଚାଲିଛି। ଦେଖ ଏବେ ଆଉ ବୁଣା ବୁଣି ଚାଷ ଆରମ୍ଭ କରିବା, କଣ କରିବା, କିଛି ହେଲେ ମୁଣ୍ଡରେ ହାତ ଦେବାକୁ ପଡୁଛି, ଆଉ କିଛି ନାହିଁ, ଚିନ୍ତା ଲାଗିଲାଣି।
0: ପାଣିଟା ଟିକେ ଅସରା ପାଣି ପଡିଲେ ତ ଟିକେ ଯାହା ଚାଷ କହିଲେ ଗଜା ଟିକେ
1: ଚାଷ କରିବା। ହଁ, ଜମି
0: ଜମିଟା ପାଇଲେ ତ ଯାଇକି କଣ କଣ କରିବା,
1: ସର ଆଧାରି ବର୍ଷା କୁ ଅନେଇ ବସେ, ଆଉ କଣ କରିବା
0: କଣ କରିବା। ଆଗ ସ୍ୱର୍ଗକୁ ଆଧାର କରି ଯଦି ବର୍ଷାଟାକୁ ଆମେ ଅନେଇ ବସିଛା ବୋଲେ ଆଉ ଏମିତି କଣ ହବ, ଯାହା ହେଲେ ତ କିଛି କରିବାକୁ ପଡିବ। ପାଣି ଯଦି ଅଛି ଆମେ ଉତ୍କଳ ସେଚନରେ ମଧ୍ୟ ପାଣି ଟିକେ ମଡେଇକି ଚାଷ ଆରମ୍ଭ କରିବାକୁ ପଡିବ।
1: ଆଉ ସମୟ ଯାଉଛି, ଲଗିବା କି ଆଉ
0: କେତେ ଜଗିବା କହୁନ, ଏଇ ତ ଜୁନ ଶେଷ ହେବାକୁ ଗଲାଣି।
1: ଏବେ ଯୋଡ଼ା ଜ୍ୟେଷ୍ଠ ପଡିଲା ବୋଲି ନହେଲେ ଆଷାଢ ହେଇଯାଣି, ଏବେ ଆଜି ବୈଠକରେ ଆଲୋଚନା ତମେ କଣ ରଖିଛ, ଆଉ ତାକୁ ଆକୁ ଡାକିଲ, ଆଜି ଆସିଲା ବେଳକୁ ଆଇଲାଣି ମାଧ୍ୟା, ଆଜି କାହିଁକି
0: ମାଧ୍ୟା ଆଇନ ହେଲେ ଆଉ ସେ ବିଲା ଟିକେ ପଳେଇ ଆଇଥିଲା, ହାଲି ହେଇଯାଇଛି ଆଉ।
1: ମୁଁ ଘରେ ବାସନ୍ତି ଡାକିଲେ ସେ ତାଙ୍କ ଗାଁ ଯାଇଛି, ସେ ରଜ ବୁଝେ, ଆଉ ରଜ କରିକି ଆସିନି ବୋଲି କହିଲା।
0: ରଜ ଛୁଟି ପଡିଗଲା କି ତାର?
1: ହଁ, ସେ ଚାରି ଦିନ ଚାଷବାସ ନଥିଲା ତ, ତାପରେ ମହାଲକ୍ଷ୍ମୀ ସ୍ନାନ ହେଲା, ଆଜି ତ ଗୋଟେ ଦିନ ହେଇଛି, ଆଉ କଣ ସେଥିପାଇଁ ରହିଗଲା ଆଉ।
0: ତାପରେ ଏବେ ଶୀତଳ ଷଷ୍ଠୀ ପର୍ବଟା,
1: ଆଜି ଶୀତଳ ଷଷ୍ଠୀ, ଆଉ ଯାତ୍ରା ଚାଲିଛି,
0: ସେଇଥିପାଇଁ ଚାଷୀ ନଥିବ ରହିଯାଇଥିବ।
1: ଗାଁରୁ ସହର ଚାରିଆଡେ ଏବେ ଚାଲିଛି, ବହୁତ ଧୁମଧାମରେ ପାଳନ ହଉଛି ଶୀତଳ ଷଷ୍ଠୀ, ମହାଦେବ ପାର୍ବତୀଙ୍କ ବିବାହ।
0: ଠିକ କଥା ଯେ ଆମେ ଯେତେ ଯାହା ହେଲେ ମଧ୍ୟ ଦିଅ ଦେବତାଙ୍କୁ ପୂଜା କରିବା, କିନ୍ତୁ ବରଷାକୁ ଅନେଇକିରି ହିଁ ବସିଲେ ହବନି, ଯାହା ହେଲେ କିଛି ଚାଷ କାମ କରିବାକୁ ପଡିବ। ଆମେ ବିଭିନ୍ନ ପ୍ରକାର ଚାଷ କରୁଛେ, ମିଶ୍ରିତ ଚାଷ, ସେ ମିଶ୍ରିତ ଚାଷରେ ଆମେ ଦେଶୀ ଆଳୁ ଯୋଉ ଲଗଉନାହାନ୍ତି, କିଏ ଯୋଉ ଖମ୍ବ ଆଳୁ କହୁଛନ୍ତି, ଖମ୍ବ ଆଳୁ କଥା ଶୁଣିଛ ନା?
1: ହଁ,
0: ସେ ଦେଶୀ ଆଳୁ କେମିତି ଚାଷ ହଉଛି, ଆମର ଜଣେ ଉଦ୍ୟୋଗୀ ଚାଷୀ ମାନେ ପୋଖତ ଚାଷୀ ପିଲା ଆଳୁ ଚାଷ କରି କରି ଆସିଛନ୍ତି, ଆଉ ଜଣେ ଶିକ୍ଷିତ ବୋଲେ ଶିକ୍ଷିତ ଚାଷୀ ଆମର ସଞ୍ଜୟ କୁମାର ଷଡ଼ଙ୍ଗୀଙ୍କ ସହିତ ମୁଁ କଥାବାର୍ତ୍ତା ହେଇଥିଲି, ଆମର ମାରୁଡ଼ି ଜଗନ୍ନାଥପୁର ଶେରଗଡ଼ ବ୍ଲକର
1: ଦେଶୀ
0: ଆଳୁ
1: ଚାଷ।
0: ହଁ, ହେଲେ ସେ ଆଜ୍ଞା କଣ କହିଛନ୍ତି ଦେଶୀ ଆଳୁ ସମ୍ପର୍କରେ, ଚାଷ ବିଷୟରେ ଆଗ ଶୁଣ ତାପରେ ଜାଣ।

0: ଦୁଇ ଭରଣା ନ ହେବ, ଦୁଇ ଭରଣା ଧାନ ହେଲେ ଚାରି ବସ୍ତା ଆମ ଗଞ୍ଜାମ ହିସାବରେ ଚାରି ବସ୍ତା ଧାନ ହେଲେ 4,000 ହେଲା, ଯଦି ଭଲ ଧାନ ଯଦି ହେଲା 4,000 ହେବ, ତେଣୁ ତାର 2,000 ଖର୍ଚ୍ଚ ହୋଇଥିବ, ଯଦି ଭରଣା ଜମିରୁ ଗୋଟେ 1,500 ଜମି ଆଦାୟ କଲା ଧରି ନିଆଯାଏ ଏଇ ହିସାବରେ 50 ଜଣ ଚାଷ କରିଛି, 1,000 50,000 ବର୍ଷକୁ ଯଦି ରୋଜଗାର ମାସକୁ କେତେ ପଡ଼ିଲା 5,000, ଆଜି 5,000 ରୋଜଗାର କରି ଜଣେ 50 ଜମିର ଚଷା ଯଦି ମାସକୁ କଷ୍ଟ ପଡ଼ିଲା ପରେ 5,000 ରୋଜଗାର କରିବ ସେ ତା କୁଟୁମ୍ବ ପୋଷିପାରିବ, ତେଣୁ ଚାଷଟା ଆଜି ଗୋଟେ ପାର୍ଶ୍ୱ ବ୍ୟବସାୟ ଭଳି ରହିଛି। କିନ୍ତୁ ଏତିକି କହିବି ଯେଉଁମାନେ ଗୋଟେ ପନିପରିବା ସିଜନ୍ ଆଦାୟ କରନ୍ତି,
1: ଧାନ କେବଳ ଚାଷ ବନେଇକି ବସିଲେ ହେବନି କି ବା ବର୍ଷକୁ ତ କେବଳ ଧାନ ଚାଷ ହେବ ବା ଖରିଫ ଋତୁ ଆସିବ, ଖରିଫ ଋତୁ ବା ବର୍ଷା ଋତୁ ଆଗେ ଆମେ ଧାନ ଚାଷ କରିବା ତାକୁ ଚାହିଁ ବସିବା, ତା ସହିତ କିଛି ସାଇଡ୍ ମଧ୍ୟ ପନିପରିବା ଚାଷ କରିବା, ସମନ୍ୱିତ ଚାଷ କରିବା, ମାଛ ଚାଷ କରିବା, କୁକୁଡ଼ା ଚାଷ, ବିଭିନ୍ନ ପ୍ରକାର ଚାଷବାସ ଅଛି ବର୍ତ୍ତମାନ।
0: ଦେଖନ୍ତୁ ଆମ ଯୁଗରେ ସେମିତି ଆମ ଗାଁ ଦେଖିବା, ଆମ ଗାଁର ଜମି ହେଉଛି ଟୋଟାଲ ଜମି ଆମ ମଉଜା ହେଉଛି 2,200 ଭରଣ, ସେ ଭିତରୁ ଏଇ ବର୍ଷ ମୁଁ ଦେଖୁଛି ପାଖାପାଖି 200 ଭରଣ ଜମି କେବଳ ଧାନ ହେଇଛି, କିନ୍ତୁ ଆଉ 2,000 ଭରଣ ଜମି ଦେଶୀ ଆଳୁ, ଯୋଉଟା ଆମର କହିବା କୁମ୍ଭ ଆଳୁ, ତା ସହିତ ସାରୁ ରହିବ ନାଇଁ, ଆଳୁ ସହିତ ସାରୁ ବି
1: ବଡ
0: ପତ୍ରଟା ସାରୁ ପାନ ପତ୍ର ଭଳି ଯୋଉ ପତ୍ରଟି ସେ ଦେଶୀ ଆଳୁ, ହେଲେ ଯୋଉ ଦେଶୀ ଆଳୁ ଆମର ପରମ୍ପରାର ଅନୁସାରେ ଗୋଟେ ଦେଶୀ ଆଳୁ ଥିଲା, କିନ୍ତୁ ସେ ଦେଶୀ ଆଳୁଠୁ ଅଧିକ ଆଦାୟ ହେଲା ଏବେ ବର୍ତ୍ତମାନ 2-3 ହେଲା, ଗୋଟେ କେରଳ ବିହନ ଗୋଟେ ଆସିଲା ସେ ହାଇବ୍ରିଡ୍ ବିହନ ନା ସେ ଆଳୁ ଏବେ କଲେ, କିନ୍ତୁ ଆଜି ମୁଁ ଦେଖୁଛି ମୁଁ ନିଜେ ବି ଚାଷୀ ଆଳୁ କରୁଛି, ମୁଁ ଦେଖିଲି ଗୋଟେ ଭରଣ ଜମିରେ ଯୋଉଟା 1,000 ବଡ଼ ହେଲେ ଭଲ ଧାନ ହେଲେ 1,000-1,500 ଭିତରେ ରହୁଛି ଆଦାୟ, କିନ୍ତୁ ଆଳୁ କଲେ ଯଦି ଆମେ ଭରଣ ଜମି ଆଳୁ କରିବା ତାହେଲେ ଆଜି ସେ ତାକୁ ଯଦି ଔଷଧ ଠିକ୍ ସାର ଠିକ୍ ସମୟରେ ତାର ଗୋଡ଼ା ବଛା ଯଦି ହେଲା ସିଏ ପାଖାପାଖି 1,500 ଗୋଟିଏ ମୁଁ ଗୋଟେ ହିସାବ କହିଦେଉଛି ଗୋଟିଏ ଭରଣ ଜମିରେ 2,000 ମନ୍ଦା ଯୋଉ ବୋଧ କୁହାଯାଏ ଗଳି କୁହାଯାଏ 2,000 ପିଣ୍ଡ ଆଳୁ ଛୋଟ ପିଣ୍ଡ ଯୋଉ ଲଗାଇଥିବ ଗଛ ମନ୍ଦା ମନ୍ଦା ଗୋଟିଏ 2,000 ମନ୍ଦା ହେଇଥିବ 2,000 ମନ୍ଦାରୁ ହାରାହାରି କିଛି ନହେଲେ ମଧ୍ୟ 1,500 କେଜି ଆଳୁ ହବ, ସେତେବେଳେ ଯେତେବେଳେ ଆମେ ବିକା ଯାଏ 1,500 ବେଳେ 10 ଲେଖା ହେଲେ ମଧ୍ୟ 15,000 ଟଙ୍କାଟି ଆଦାୟ ହେଉଛି, 15,000 7,000 ଯଦି ଅଧା ଖର୍ଚ୍ଚ ହେଇଯାଉଛି ସାର ପିଡ଼ିଆ ଯେତେ ଯାହା ସବୁ ଚାଷଠୁ ଆରମ୍ଭ କରି ଟେକା କୋଡ଼ା ବଛା ତାର କୋଳା ଏସବୁ ଭିତରେ ଅଧା ଖର୍ଚ୍ଚ ହେଲେ ବି ଆଉ 5-7,000 ରହୁଛି, ଧାନଠୁ ଯେହେତୁ ଅଧିକ ରହୁଛି ତେଣୁ ସେ ଆଳୁଟା ଆମ ମୁଖ୍ୟ କନ୍ଦ ହେଇଛି ଆମ ଗାଁରେ, ସେ ଆମ ପାଖ ବି ବୁରୁପଡ଼ା ଓଡ଼ିଶାର ଫେମସ୍ ଗାଁ ହେଉଛି କୋବି ପାଇଁ ବୁରୁପଡ଼ା, ସେ ଗାଁରେ ଦେଖିବେ ବି ଗୋଟେ 100-200 ଜମି ଧାନ ହେଉଛି ଆଉ ବଳକା 12

0: ସବୁବେଳେ ଠିକ ଭାବରେ ପରାମର୍ଶ ଦିଅନ୍ତି। ପ୍ରତ୍ୟେକ ଚାଷୀ ମଧ୍ୟ ହୃଦୟଙ୍ଗମ କରିପାରେ ଏବଂ ନିଜେ ବୁଝିପାରିକି ନିଜେ ମଧ୍ୟ ଚାଷ କରିପାରିବେ।
1: ନାଇଁ ତ ଗୋଟେ ଗୋଟେ କରି ବୁଝେଇ ଦେଲେ ଆଉ କେମିତି ପ୍ରଣାଳୀ ଇଏ ସବୁ କହିଦେଲେ ଆଉ କଣ ହେଲା କେତିକି ଲାଭ ହଉଛି ମାନେ ସେ ଅଞ୍ଚଳରେ ମୁଁ ହେଲେ ଆଗରୁ ଶୁଣିଥିଲି ଯେ ବେଶୀ ଲୋକ ଖମ୍ବ ଆଳୁ ଚାଷ କରୁଛନ୍ତି। ସେ ମାଟି ସେ ରାସ ବୋଧେ ଭଲ ରହୁଛି କଣ ସେଥିରେ କରୁଛନ୍ତି। 12 ମାସ ତାର ଚାହିଦା ମଧ୍ୟ ରହିଛି ବଜାରରେ।
0: ହଁ ନିହାତି ତ ଦିନୁ ଦିନ ତାର ଚାହିଦାଟା ବଢି ବଢି ଯାଉଛି ଆଉ।
1: ହଁ ଯେମିତି କଥା ହଉଥିବା ନା ଆଜି ମହାଦେବଙ୍କ ଉପରେ ଗୋଟେ ଗୀତଟେ ପକ ଶିବ ଭଜନ ଶୁଣିବା।
0: ସବୁବେଳେ ଖାଲି ଶିବ ଭଜନ ମହାଦେବ କିଏ ସମ୍ବଲପୁର ଗୀତରେ ଶୁଣ।
1: ଓହୋ ସମ୍ବଲପୁରୀ ରଖିଦେଇଥିବା ହଉ।

0: ଭଳିଆ
1: ଲାଗେ।
0: ଲାଗିଲା ତ।
1: ଯେ ତମେ ଖାଲି କଥା ହେଇଗଲେ ହବନି, ମୁଁ ହେଲେ କଥା ହେଇଯାଉଛି ମଝିରେ ମଝିରେ ବୈଠକରେ ଟିକେ କଥା ହେଲେ ପକେଇବା।
0: କାହା ସହିତ ଟିକେ କଥା ହେଇଛ କହୁନ।
1: ଆମ ପ୍ରଫୁଲ୍ଲ ରାଉତଙ୍କ ସହିତ କଥା ହେଇଥିଲି ମୁଁ।

0: ପାଣି ପାଗ ଟିକେ ଥଣ୍ଡା ରହିବା ଦରକାର, ଜଳସ୍ତର
1: ହଁ,
0: ରହିବା ଦରକାର
1: ଥଣ୍ଡା ମୌସୁମୀରେ ଏ ଜିନିଷ ହବ।
0: ହବ ହଁ ହଁ ହଁ
1: ଖରାଟିଆ ଟାଇମରେ ଖରାଟିଆ ଯୋଉ କଲରା ମିଳୁଛି
0: ହଁ
1: ସେଟା ପାଣି ମଡା ହବ, ପାଣି ସେତିକି ସାତ ତାରିଖ ଥିଲେ ଖରାଟିଆ କଲରା ହବ।
0: ହଁ ଆପଣଙ୍କ ସେଠି ଖାଲ ଜମି ନା ଢେପ ଜମି କି ଆପଣଙ୍କ ପଦରଜ ଲଗେଇଛନ୍ତି?
1: ଢେପ ଜମି ଏକା ଆଜ୍ଞା,
0: ଢେପ ସେଠି ଜଳସେଚନର ଆବଶ୍ୟକତା ବେଶୀ।
1: ହଁ
0: ହଁ ହଁ ହେଲେ
1: ଖାଲ ଜମି ହେଲେ ତ ମରିଯିବ ଆଜ୍ଞା।
0: ହଁ ତାହା ବି ହେଲେ ପନିପରିବା ଅଧିକ ଟିକେ ପାଣି ଆବଶ୍ୟକତା ରହେ।
1: ହଁ
0: ହେଲେ ଆପଣ ଏବେ ଏ ତିନିଟା ପରିବା ବ୍ୟତୀତ ଆଉ କଣ କଣ ପରିବା ଚାଷ କରନ୍ତି? ବହୁତ ଦିନ ହେଲା ତ ପରିବା ଚାଷ କରୁଛନ୍ତି କହିଲେ।
1: ଯେ ଆଗେ ଏ ଜିନିଷ କରା ଅନୁଯାୟୀ
0: ହୁଁ ହୁଁ ହୁଁ
1: ବର୍ଷା ଦିନ ବାଇଗଣ ବୋଲି ଗୋଟେ କୁଟ ବାଇଗଣ ବୋଲି ଥାଏ, ଆଗର ବାପା ଅମଳର ଫଳ ଏମିତି ଗୋଟେ ଚକା ବାଇଗଣଟା ସେଇଟା ଲାଗୁଥାଏ, ସେଇଟା ଲାଗିବ ଏଇ ରଜକୁ ଲାଗିବ, ରଜକୁ ଲାଗିଲେ ଆଉ ଥରେ ଜ୍ୟେଷ୍ଠ ମାସରେ ଉପୁଡା ହଉଥାଏ, ସେଇଟା ବର୍ଷେ ଦି ବର୍ଷ ଆଉ ଫଳ ହେଲାନି। ସେ ଜିନିଷ ଲୋପ କରା ହେଲା, ଏବେ ହାଇବ୍ରିଡ ଜିନିଷ ଚାଲିଛି, ହାଇବ୍ରିଡ ଜିନିଷ ତ 60% ଫଳ ଦଉଛି ଲାଗୁଛି ଆଜ୍ଞା।
0: ହଁ
1: ହଁ
0: କମ ସମୟରେ ମଧ୍ୟ ଆଦାୟ ହେଇଯାଉଛି।
1: ହଁ ବାଙ୍ଗିନ ପରେ ଆଉ ଥରେ ଗୋଟେ ଖଣ୍ଡ ହେଇଯାଉଛି, ଦେଖ ଖୋସଡ଼ା ଶାଗ ବୋଲେ 10-8 ହଜାର ହଉଛି, ସେ ଭିତରେ ପକେଇଥିଲେ ଫୁଲକୋବି, ଫୁଲକୋବି ହଉଛି। ହଁ ଆଗେ କଣ ନା ସେ ଏତେ ଲାଗିବ ଭେଣ୍ଡି ଲାଗୁଥାଏ, ଏବେ ଆଉ ଭେଣ୍ଡି ତୋଳିଲେ ହଉ ତ ହଇରାଣ ହଉଛି, ତୋଳି ଭେଣ୍ଡିଟା ଲୋପ କରାହେଲା, ଏ ଦିଟା ତିନିଟା ଜିନିଷ ଲାଗୁଛି ଆଜ୍ଞା।
0: ଆପଣଙ୍କ ବନ୍ୟଜନ୍ତୁ କିଛି ଇଏ ନାହିଁ ତ? ମାନେ ମାଙ୍କଡ
1: ଅଛନ୍ତି ଆଜ୍ଞା, ଭୟଙ୍କର ଅଛନ୍ତି
0: ଅଛନ୍ତି? ଆଉ ଫସଲକୁ କିଛି ନଷ୍ଟ କରୁଛନ୍ତି କି?
1: ହଁ କରୁଛି, ହେଲେ ଯା କଣ କରିବା, ପଶୁ ଜନ୍ତୁ ତ ରାତ୍ର ଇଏ କଲେ ରାତ୍ର କିଏ ଯାଉଛି ଆଜ୍ଞା, ଗାଁ ବାହାରି ଏଇଠୁ 2-1.5 କିଲୋମିଟର ହବ ଆଜ୍ଞା ଦୂର, ଆମେ ଯେତିକି ଯୋଗ ଅଛି ଆଜ୍ଞା ସେତିକି ଆସୁଛି, ତାଙ୍କ ଯେତିକି ଯୋଗ ସମସ୍ତଙ୍କର ଚଷାର ଜିନିଷ ଉପରେ ସମସ୍ତଙ୍କ ରାସ୍ତା ନା, ଜନ୍ଦା ପିମ୍ପୁଡି ସମସ୍ତଙ୍କ ରାସ୍ତା।
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଭଲ କଥାଟି କହିଲେ। ହେଲେ ଏବେ ଯୋଉ କଲରା ଅଲରେଡି ହେଇଛି ତାର ଗଛର ପରିସ୍ଥିତି କେତିକି ଅଛି, ଆପଣ ତାକୁ ଏବେ କେମିତି ପରିଚାଳନା କରୁଛନ୍ତି ତାର ରୋଗ ପୋକ?
1: ଆଜ୍ଞା କଲରା ଆଉ ଅଲରେଡି ଏବେ ପତ୍ର ଫୁଟୁଛି ଆଜ୍ଞା, ଏବେ ଯୋଉ ବର୍ଷା ହେଲାନି କି, ବର୍ଷା ତ ନଥିଲା, ଏବେ ବାଙ୍ଗିନଙ୍କୁ 3 ଥର ପାଣି ମଡା ହେଇଥିଲା, ବର୍ଷା ନଥିବା ଯୋଗୁଁ ଅଲରେଡି କଲରା ଲାଗିନଥିଲା, ଏବେ ଆଗା ବର୍ଷା

ଆକାଶବାଣୀ ବ୍ରହ୍ମପୁର ଶ୍ରୋତା ବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ରାଜାଝିଅ ସଙ୍ଗେ ହେଇଗଲା ଭାବର କେତୋଟି ଗୀତ।